ସକାଳରେ ପୁଣ୍ୟବେଳାରେ କାର୍ଯ୍ୟକ୍ରମର ପ୍ରସାରଣ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରେ ହେଉଛି। ଶ୍ରୋତାବନ୍ଧୁ, ଆସନ୍ତୁ ଆଜିର ଦିନଟିକୁ ପବିତ୍ରତାର ଭରି ଦେବା ସକାଶେ ଆରମ୍ଭ କରିବା। ଆଜି ସକାଳର ଭକ୍ତି ଗୀତର କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳି।

ବର୍ଣ୍ଣନା ଦେବା ପାଇଁ ଗୋଟିଏ ସ୍ୱତନ୍ତ୍ର ପର୍ବ ହେଉଛି ରଜ ପର୍ବ। ଏଠି ଏକାଧାରରେ ସାମାଜିକ, ପାରମ୍ପରିକ, କୃଷି ଓ ପ୍ରକୃତିକୁ ଉପାସନା କରାଯାଏ। ଏହା ଓଡ଼ିଆମାନଙ୍କର ବଡ଼ ପର୍ବ, ଏହାକୁ ଗଣପର୍ବ ବି କୁହାଯାଏ। ଗ୍ରୀଷ୍ମ ଉତ୍ତାପରେ ସମଗ୍ର ପୃଥିବୀ ଆଉଟି ହୋଇଥାଏ। ଠିକ୍ ଏତିକିବେଳେ ପୃଥିବୀ ପୃଷ୍ଠରୁ ବାଷ୍ପ ସହ ଏକ ପ୍ରକାର ସ୍ୱତନ୍ତ୍ର ତରଳ ପଦାର୍ଥ ନିଗିଡ଼ିଥାଏ। ସେହି ତରଳ ପଦାର୍ଥକୁ ପୃଥିବୀ ମାତାର ରଜ ବୋଲି ଶାସ୍ତ୍ରରେ କୁହାଯାଇଛି। ଯେମିତି ନାରୀଟିଏ ନିର୍ଦ୍ଦିଷ୍ଟ ବୟସରେ ସନ୍ତାନ ଧାରଣ ପାଇଁ ଉପଯୁକ୍ତ ହୁଏ, ଠିକ୍ ସେମିତି ରଜସ୍ୱଳା ମାଟି ଚାଷ ପାଇଁ ଉର୍ବର ହୋଇଥାଏ। ସବୁ କାମଧାମ ସାରି ଚାଷୀ ଭାଇ ଟିକିଏ ବିଶ୍ରାମ କରିଥାନ୍ତି। ଖାଲି ତ ବିଶ୍ରାମ କରିବେନି, ତା ସହିତ ଏହି ତିନି ଦିନକୁ ମୌଜ ମଜଲିସ୍ରେ ବି ବିତେଇ ଦିଅନ୍ତି। ପିଠାପଣା ସଜବାଜ ସହିତ ବନ୍ଧୁମେଳରେ ଦିନ କାଟିଦିଅନ୍ତି। ତା ସହିତ ଗୋଟିଏ ବଡ଼ କଥା ହେଲା, ଯେଉଁ ପ୍ରକୃତି ଆମକୁ ଜୀବନ ଜୀବିକା ଦେଇଛି, ସେହି ପ୍ରକୃତିକୁ ଶ୍ରଦ୍ଧା, ସମ୍ମାନ ଓ ଭକ୍ତିର ସହିତ ପୂଜା କରାଯାଏ, କୃତଜ୍ଞତା ଜଣାଯାଏ। ଏମିତିରେ ତ ଆମେ ପାଣି, ପବନ, ନିଆଁ, ଆକାଶ, ଗଛ, ଲତା, ଜୀବଜନ୍ତୁ, ନଦୀ, ପାହାଡ଼ ଆଦିକୁ ଦେବଦେବୀ ଭାବରେ ପୂଜା କରୁ, ପ୍ରକୃତିକୁ ସମ୍ମାନ ଦେଉ। ତା ଛଡ଼ା ପୃଥିବୀକୁ ମା ଭାବି ତିନି ଦିନ ଯାଏ ରଜ ପର୍ବ ପାଳନ କରୁ। ରଜର ଶେଷ ଦିନ ମାଟି ପାଇଁ ବିଶେଷ ପୂଜାର ଦିନ, ଏହାକୁ କୁହାଯାଏ ଭୂଇଁ ନିଅଣ। ଆମେ ଜନ୍ମଦାତ୍ରୀ ମା'କୁ ଯେମିତି ସମ୍ମାନ କରୁ, ପୃଥିବୀ ମା'କୁ ବି ସେମିତି ସମ୍ମାନ ଦେଉ। ନାରୀ ମା'ଙ୍କର ଏକ ରୂପ। ଜନ୍ମଦାତ୍ରୀ ମା' ସନ୍ତାନ ଜନ୍ମ ଦେଲାପରେ ତାକୁ କୋଳରେ ଧରେ, ହୃଦୟରୁ ସ୍ନେହ ଅଜାଡ଼ି ଦିଏ। ସେମିତି ପୃଥିବୀ ମା' ଆମକୁ କୋଳରେ ଧରିଛି। ଜନ୍ମଦାତ୍ରୀ ସିନା ନିର୍ଦ୍ଦିଷ୍ଟ ଦିନ ପାଇଁ ଗର୍ଭରେ ଧରିଥିଲା, ମାତ୍ର ପୃଥିବୀ ମାତା ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ତା ଛାତିରେ ଆମକୁ ଧରିଥାଏ। ସମସ୍ତେ ତାର ସନ୍ତାନ ହେଲେ ପୃଥିବୀ ମାତା କୋଉ କାଳରୁ ଥିଲା, ଅଛି ଏବଂ ରହିବ। ଜନ୍ମଦାତ୍ରୀ କୋଳରେ ଜୀବନଯାତ୍ରାର ଆରମ୍ଭ ହେଲାବେଳେ ପୃଥିବୀ ମା' କୋଳରେ ହୁଏ ମହାଯାତ୍ରା। ସେ ଧାରଣ କରେ ବୋଲି ତା ନାଁ ଧରଣୀ। ଜନ୍ମ ପୂର୍ବରୁ ଜନ୍ମଦାତ୍ରୀ ସନ୍ତାନ ପାଇଁ ଖାଦ୍ୟ ସାଇତିଥାଏ, ମାତ୍ର ପୃଥିବୀ ସାରା ଜୀବନ ପାଇଁ ଖାଦ୍ୟ ଯୋଗେଇଥାଏ, ନିଜକୁ ଶସ୍ୟଶ୍ୟାମଳ କରି ରଖିଥାଏ। ଜନ୍ମଦାତ୍ରୀ ସନ୍ତାନକୁ ଶିକ୍ଷା ଦିଏ, ପୃଥିବୀ ନିରବରେ ଅନେକ ଶିକ୍ଷା ଦିଏ। ମା ଆଉ ପୃଥିବୀ ଏକାଭଳି, ନାରୀ ହିଁ ମାଙ୍କର ଏକ ରୂପ। ଏହି ବିଧିଟିକୁ ରକ୍ଷା କରିବା ପାଇଁ ପୂର୍ବପୁରୁଷମାନେ କେତୋଟି ନିୟମ କରିଛନ୍ତି। ନାରୀଟିଏ ପୃଥିବୀର ପ୍ରତିରୂପ ହେତୁ ଏହି ସମୟରେ ଝିଅମାନଙ୍କୁ ଭୂଇଁରେ ଖାଲି ପାଦରେ ଚାଲିବାକୁ ନିଷେଧ କରାଯାଇଥାଏ। ଅନେକ ସମୟ ଦୋଳିରେ ଝୁଲି ଝୁଲି ରହିବାକୁ ହୁଏ। ରୋଷେଇବାସ ଓ ଶିଳଚକିର ବ୍ୟବହାର କରିବାକୁ ମନା ହୋଇଥାଏ। ରଜ ପୂର୍ବରୁ ପ୍ରସ୍ତୁତ ପିଠା ଓ ଖାଦ୍ୟକୁ ଖାଇବାକୁ ହୁଏ, ତା ସହିତ ପାନ ଖିଆଯାଏ।

0: ଜନପଦ ନରହରି ଉତ୍ତମ ସଙ୍ଗେ ସଙ୍ଗଜାର ସେ କରେ ଉତ୍ତମ ବ୍ୟବହାର ଦଣ୍ଡିବା ଶକ୍ତି ଯାର ଥାଏ ସେ ପୁଣି କ୍ଷମା ଆଚରଇ ଜଳେ ଯେସନେ ପଦ୍ମ ଥାଇ ତା ଦେହେ ଜଳନ ଲାଗଇ ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣନ୍ତୁ କୃଷି ସୂଚନା
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ ପନିପରିବା ଫସଲ ଚାରିପାଖରେ ଘାସ ପତ୍ର ଆଦି ଦେଇ ମଲ୍ଚିଂ କରନ୍ତୁ ଯାହା ମୃତ୍ତିକାର ଆର୍ଦ୍ରତା ସଂରକ୍ଷଣ କରିବ କାଳବୈଶାଖୀ ବର୍ଷା ଓ ଝଟକା ପବନ ହେତୁ ଲତାଜାତୀୟ ପନିପରିବା ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ଅମଳ ଉପଯୋଗୀ ପନିପରିବାକୁ ତୋଳି ଦିଅନ୍ତୁ ଏବଂ ମଞ୍ଚାକୁ ମଜବୁତ କରିଦିଅନ୍ତୁ ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧଣିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ ଉନ୍ନତମାନର ବିହନ ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ ଏବେ ଆସନ୍ତୁ କେତୋଟି ଧାନ କିସମ ସମ୍ପର୍କରେ ଜାଣିବା ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ସିଆର୍ ଧାନ 501 510 511 512 502 503 ସିଆର୍ ଧାନ 505 ସିଆର୍ ଧାନ 507 ସିଆର୍ ଧାନ 508 ଏଥିସହିତ ଦୁର୍ଗା ସାରଳା ଗାୟତ୍ରୀ ଏବଂ ବର୍ଷା ଧାନ ବ୍ୟବହାର କରିପାରିବେ ସେହିପରି ଢିପ ଜମି ଏବଂ ବାସ୍ନା ଧାନ ପାଇଁ ସିଆର୍ ଧାନ 100 ସିଆର୍ ଧାନ 101 102 108 203 205 ସିଆର୍ ଧାନ 206 ସିଆର୍ ଧାନ 207 ସିଆର୍ ଧାନ 209 ସିଆର୍ ଧାନ 221 ସିଆର୍ ଧାନ 212 ସିଆର୍ ଧାନ 214 ସିଆର୍ ଧାନ 807 ଏଥିସହିତ ବନ୍ଦନା ଓ ସହଭାଗୀ ଧାନ ମଧ୍ୟ ଚାଷ କରିପାରିବେ ସେହିପରି ଜଳସେଚିତ ମଧ୍ୟମ ଜମି ପାଇଁ ସିଆର୍ ଧାନ 307 310 311 312 314 315 ସିଆର୍ ଧାନ 316 317 319 ସିଆର୍ ଧାନ 321 ସିଆର୍ ଧାନ 324 326 327 ସିଆର୍ ଧାନ 329 ସିଆର୍ ଧାନ 331 332 337 ସିଆର୍ ଧାନ 804 ସିଆର୍ ଧାନ 805 ସିଆର୍ ଧାନ 809 ବ୍ୟବହାର କରିପାରିବେ ସେହିପରି ବନ୍ୟା ପ୍ଲାବିତ ଏବଂ ସ୍ୱଳ୍ପ ଗଭୀର ଖାଲୁଆ ଜମି ପାଇଁ ସିଆର୍ ଧାନ 800 ସିଆର୍ ଧାନ 801 802 803 ସିଆର୍ ଧାନ 408 409 410 411 412 ସିଆର୍ ଧାନ 413 414 416 ଏଥିସହିତ ସ୍ୱର୍ଣ୍ଣ ସ୍ୱର୍ଣ୍ଣ ସବେକ ପୂଜା ପୂଜା ସବେକ ସିଆର୍ ଧାନ 1009 ବ୍ୟବହାର କରିପାରିବେ ସେହିପରି ଉପକୂଳବର୍ତ୍ତୀ ଲୁଣି ଜମି ପାଇଁ ସିଆର୍ ଧାନ 405 ସିଆର୍ ଧାନ 403 ସିଆର୍ ଧାନ 412 ସିଆର୍ ଧାନ 414 ସହିତ ଲୁଣିଶ୍ରୀ ଲୁଣା ବରିଆଲ ବ୍ୟବହାର କରିପାରିବେ ମଧ୍ୟମ ଏବଂ ଖାଲୁଆ ଜମି ଶଙ୍କର ଜାତୀୟ ଧାନ କିସମଗୁଡ଼ିକ ହେଉଛି ସିଆର୍ ଧାନ 701 ସିଆର୍ ଧାନ 702 ସିଆର୍ ଧାନ 703 ଏବଂ 706 ଏଥିସହିତ ଅଜୟ ଓ ରାଜଲକ୍ଷ୍ମୀ ମଧ୍ୟ ବ୍ୟବହାର କରିପାରିବେ ମନେ ରଖନ୍ତୁ ଏ ସମସ୍ତ ବିହନକୁ ପ୍ରାମାଣିକ ସଂସ୍ଥାଠାରୁ କିଣନ୍ତୁ
0: ଶେଷ ହେଲା କୃଷି ସୂଚନା ଏଥର ଶୁଣନ୍ତୁ ପାଣିପାଗର ସୂଚନା ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବାଭାସରୁ ଜଣାଯାଏ ଯେ ଆଗାମୀ 24 ଘଣ୍ଟା ମଧ୍ୟରେ ଓଡ଼ିଶାର ବାଲେଶ୍ୱର ଭଦ୍ରକ ଯାଜପୁର କେନ୍ଦ୍ରାପଡ଼ା ଜଗତସିଂହପୁର କଟକ ସୋନପୁର ବୌଦ୍ଧ ନୂଆପଡ଼ା ବଲାଙ୍ଗୀର କଳାହାଣ୍ଡି କନ୍ଧମାଳ ନବରଙ୍ଗପୁର ରାୟଗଡ଼ା କୋରାପୁଟ ମାଲକାନଗିରି ଗଜପତି ଗଞ୍ଜାମ ପୁରୀ ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ଅଧିକାଂଶ ସ୍ଥାନରେ ଏବଂ ସୁନ୍ଦରଗଡ଼ ଝାରସୁଗୁଡ଼ା ବରଗଡ଼ ସମ୍ବଲପୁର ଦେଓଗଡ଼ ଅନୁଗୁଳ ଢେଙ୍କାନାଳ କେଉଁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ଅଳ୍ପ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ରାଜ୍ୟର ବାଲେଶ୍ୱର ସୁନ୍ଦରଗଡ଼ ଝାରସୁଗୁଡ଼ା ବରଗଡ଼ ସମ୍ବଲପୁର ଦେଓଗଡ଼ ଅନୁଗୁଳ ଢେଙ୍କାନାଳ କେଉଁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ଏବଂ ଘଣ୍ଟାକୁ 40-50 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି ଏହି ସମୟ ମଧ୍ୟରେ ଏହିସବୁ ଅଞ୍ଚଳ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ରାଜ୍ୟର ବାଲେଶ୍ୱର ଭଦ୍ରକ ଯାଜପୁର କେନ୍ଦ୍ରାପଡ଼ା ଜଗତସିଂହପୁର କଟକ ଗଜପତି ଗଞ୍ଜାମ ପୁରୀ ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର

0: ସକାଳରେ ସୁନ୍ଦରବେଳାରେ କାର୍ଯ୍ୟକ୍ରମ ପ୍ରସାରଣ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରେ ହେଉଛି ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା ଶ୍ରୋତାବନ୍ଧୁ ଆଜି ଦିନସାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକ ସମ୍ପର୍କରେ ଜଣାଇ ଦେଉଛି ମନେ ରଖନ୍ତୁ ସକାଳ 7:10 ଶୁଣିବେ କାର୍ଯ୍ୟକ୍ରମ ଆମର ସ୍ୱାସ୍ଥ୍ୟ 7:25 ଶୁଣିବେ ବିବିଧା କାର୍ଯ୍ୟକ୍ରମ ଶୁଣିବେ ଆଲୋଚନା ଗଞ୍ଜାମରେ ମଞ୍ଚ ନାଟକ ଆଲୋଚକ ମେଜର ରମା ରମା ପାଢ଼ୀ ସୁଗମ ସଙ୍ଗୀତ ଶୁଣିବେ 7:40 କେତୋଟି ଓଡ଼ିଆ କଥାଟିରେ କେତେଟି ଆନନ୍ଦ ନେବେ 8:30 8:45 ଶୁଣିବେ କେତୋଟି ଆଧୁନିକ ଗୀତ ବିବିଧ ଭାରତୀ କାର୍ଯ୍ୟକ୍ରମ ଚାଲି କରିବୁ 9:00 10:00 ହୋଇଛି ଆପଣମାନଙ୍କର ଅତି ଫୋନ୍ ଇନ୍ କାର୍ଯ୍ୟକ୍ରମ କିଛି କଥା କିଛି ଗୀତ ଓଡ଼ିଆ ଲୋକଗୀତର କାର୍ଯ୍ୟକ୍ରମ ପୂର୍ବାହ୍ନ 11:00 ଆଜି ଶୁଣିବେ ଏଥିରେ ଶୁଣିବି ଦାସଖଟି ପରିବେଷଣ କରିଛନ୍ତି ବୈଦ୍ୟନାଥ ଗାୟକ ରତ୍ନ ଶର୍ମା ଏବଂ ସାଥୀ ଭୀମସେନ ଶତପଥୀ ମହିଳାମାନଙ୍କ କାର୍ଯ୍ୟକ୍ରମ ପୂର୍ବାହ୍ନ 11:30 ଆଜି ଏଥିରେ ରହିଛି ଆଲୋଚନା ପ୍ରବାସୀଙ୍କ ପ୍ରତି ପରିବାରର ଦାୟିତ୍ୱ ଏ ସମ୍ପର୍କରେ ଶିକ୍ଷୟତ୍ରୀ ବିସ୍ମିତା କୁମାରୀ ପଣ୍ଡାଙ୍କ ସହିତ କଥାବାର୍ତ୍ତା ଶୁଣିବେ ବିବିଧ ଭାରତୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 12:00 ଅପରାହ୍ନ 5:00 ରହିଛି NCERT ପାଠ୍ୟକ୍ରମ ସମ୍ପର୍କିତ କାର୍ଯ୍ୟକ୍ରମ ମଙ୍ଗଳ ପରବର୍ତ୍ତୀ ଭାଗ ନାଟ୍ୟକ୍ରମ ଶୁଣିବେ କୃଷ୍ଣଲୀଳାର ନବମ ଭାଗ ପରିବେଷଣ କରିଛନ୍ତି ବଡ଼ପଙ୍କଳବାଡ଼ି ଗ୍ରାମର ଭବାନୀ ପାତ୍ର ଏବଂ ସାଥୀ ଅପରାହ୍ନ 5:30 ଶୁଣିବେ ସଦା ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 64ତମ ଭାଗ ଶୁଣିବେ ସନ୍ଧ୍ୟା 6:15 ଦେଶାତ୍ମବୋଧ ଗୀତର କାର୍ଯ୍ୟକ୍ରମ ଗୀତଟିଏ 6:25 ଉଦୟ ଭାରତ ଏହି କାର୍ଯ୍ୟକ୍ରମ ଶୁଣିବେ ସନ୍ଧ୍ୟା 6:30 ଆଜିର ପ୍ରସଙ୍ଗ 6:55 ରାତ୍ରିତାଳ ରହିଛି ଓଡ଼ିଆ ଚିତ୍ରଗୀତ କାର୍ଯ୍ୟକ୍ରମ ଜିଲ୍ଲା ହାଲଚାଲ 7:25 ରାତି 7:30 ଆମର କିଷାନବାଣୀ କାର୍ଯ୍ୟକ୍ରମ ଆଜିଥିରେ ହାଲଚାଲରେ ଶୁଣିବେ କ୍ଷେତ ବଜା ଅଭିଯାନ ଏବଂ ପ୍ରାକୃତିକ ଓ ଚିରାନ୍ତନ କୃଷିରୁ ଲାଭ ପରେ ପରେ ଚାଷୀଙ୍କ ପାଇଁ ରହିଛି ପ୍ରାକୃତିକ ଏବଂ ସ୍ଥାୟୀ ଚାଷ ସମ୍ପର୍କିତ ବିଭିନ୍ନ ଯୋଜନା ସମ୍ପର୍କରେ ଆଞ୍ଚଳିକ କୃଷି ତାଲିମ ଓ ସମ୍ପ୍ରସାରଣ ଅନୁଷ୍ଠାନର ଡକ୍ଟର ପ୍ରମୋଦ କୁମାର ମହାପାତ୍ରଙ୍କ ସହିତ କଥାବାର୍ତ୍ତା କଳାଧାନର ଚାଷ ଉପାଦାୟତା ଏ ସମ୍ପର୍କରେ ସଫଳ ଚାଷୀ ଦିଗପହଣ୍ଡି ଦିଖାଳିର ବିଜୟ କୁମାର ପ୍ରଧାନଙ୍କ ସହିତ ସାକ୍ଷାତକାର ମଧ୍ୟ ଶୁଣିବେ ହିନ୍ଦୀ କଥିତ୍ରଗୀତର ଆନନ୍ଦ ନେବେ ରାତି 8:00 8:15 ଓଡ଼ିଆ କଥିତ୍ରଗୀତର କାର୍ଯ୍ୟକ୍ରମ ଓଡ଼ିଆ ଆଲବମ୍ ଶୁଣିବେ 8:30 ରାତି 9:00 ପ୍ରଚାର କରିବୁ ବିବିଧ ଭାରତୀ କାର୍ଯ୍ୟକ୍ରମ ରାତି 10:00 ରହିଛି କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର ଦ୍ୱିଭାଷିକ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆଜି ଶୁଣିବେ ଆତଙ୍କବାଦ ସମ୍ପର୍କିତ ବିଷୟ ଉପରେ ଆଲୋଚନା ବିଶେଷଜ୍ଞ ଭାବରେ ଯୋଗ ଦେଇଛନ୍ତି ସିକ୍ୟୁରିଟି ଏବଂ ଡିଫେନ୍ସ ଆନାଲିସିସ୍ର ସଦସ୍ୟଗଣ ହିନ୍ଦୀ କଥିତ୍ରଗୀତର ଆନନ୍ଦ ନେବେ ରାତି 10:35 ଆଜି ଶୁଣିବେ କୌଣସି ଗୋଟିଏ କଥା ଚରକିତ ତ ଏସବୁ ରହିଛି ଶ୍ରୋତାବନ୍ଧୁ ଆଜି ଦିନସାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ରୂପରେଖ ଆକାଶବାଣୀ ବ୍ରହ୍ମପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ପରେ ପରେ ଆମର ସ୍ୱାସ୍ଥ୍ୟ ଏବଂ ତାପରେ ଶୁଣିବେ ଓଡ଼ିଆର ସମ୍ବାଦ ରିଲେଭରି ବିଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ବସ୍ତେ ଡାକିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମାମାଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଶନିବାର ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗସ୍ତ ଅବସରରେ ଶ୍ରୀ ମୋଦି ରାଜ୍ୟ ସରକାରଙ୍କ ଦ୍ୱିବର୍ଷ ପୂର୍ତ୍ତି ପାଳନ ଅବସରରେ ମୟୂରଭଞ୍ଜ ଜିଲ୍ଲା ଦାଣ୍ଡବୋଷଠାରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ତେବେ ଏହା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଲୋଭାକିଆର ସର୍ବୋଚ୍ଚ ନାଗରିକ ସମ୍ମାନ ଦ ଅର୍ଡର ଅଫ୍ ଦ ହ୍ୱାଇଟ୍ ଡବଲ କ୍ରସ୍ ଫାଷ୍ଟ କ୍ଲାସ୍ରେ ସମ୍ମାନିତ ହୋଇଛନ୍ତି। ସ୍ଲୋଭାକିଆ ଗସ୍ତ ଅବସରରେ ଶ୍ରୀ ମୋଦିଙ୍କୁ ରାଷ୍ଟ୍ରପତି ପିଟର ପେଲେଗ୍ରିନି ଏହି ସମ୍ମାନ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସମ୍ମାନ ପାଇଁ ସ୍ଲୋଭାକିଆର ଶୀର୍ଷ ନେତୃତ୍ୱ ଏବଂ ଜନସାଧାରଣଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ସମ୍ମାନ 140 କୋଟି ଭାରତୀୟଙ୍କର ଏବଂ ଦୁଇ ଦେଶ ମଧ୍ୟରେ ଦୃଢ଼ ବନ୍ଧୁତ୍ୱ ଏକ ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ ବର୍ଷ୍ଣନା କରିଛନ୍ତି। ପୁରୀ ଶ୍ରୀମନ୍ଦିରର ଶାସ୍ତ୍ରୀୟ ପରମ୍ପରା ଏବଂ ମହାପ୍ରଭୁଙ୍କ ମର୍ଯ୍ୟାଦା ରକ୍ଷା ପାଇଁ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପୁରୀ ଟାଉନ୍ହଲ୍ଠାରେ ଗତକାଲି ଅନୁଷ୍ଠିତ ଏକ ନାଗରିକ ସମର୍ଥନା ସମାରୋହରେ ଯୋଗଦେଇ ଶ୍ରୀ ମାଝୀ ଦୀଘା ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ପ୍ରତ୍ୟାହାରକୁ ସ୍ୱାଗତ କରିଛନ୍ତି। ଏହି ଶବ୍ଦର ବ୍ୟବହାର ଆଧ୍ୟାତ୍ମିକତା ପ୍ରତି କୁଠାଘାତ ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଦୀଘା ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ପ୍ରତ୍ୟାହାର ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଥିଲା। ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ପାଳନ ଅବସରରେ ଭଦ୍ରକ ଶହୀଦ ସ୍ମୃତି ଭବନ ଟାଉନ୍ହଲ୍ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଏଥିରେ ଯୋଗଦେଇ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ଜନକଲ୍ୟାଣକାରୀ ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବିକାଶର ଧା ଶୀର୍ଷକ ପ୍ରଦର୍ଶନୀକୁ ଶ୍ରୀମତୀ ପରିଡ଼ା ଉଦ୍ଘାଟନ କରିଥିଲେ। ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ଗତକାଲି ସୁଦ୍ଧା 99.14% ପରିଗଣନା ଫର୍ମ ବଣ୍ଟନ କରାଯାଇସାରିଛି। ଏପର୍ଯ୍ୟନ୍ତ 82.86% ଅର୍ଥାତ୍ 1,23,16,29 ଜଣ ଭୋଟରଙ୍କ ଡିଜିଟାଇଜେସନ୍ କରାଯାଇସାରିଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଭଦ୍ରକ ଜିଲ୍ଲା ଧାମର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଗତକାଲି ଦୂରଗାମୀ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ବିକାଶ ପ୍ରତିଷ୍ଠା ଦେଇଥିବା ସୂଚନା ଅନୁଯାୟୀ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି କ୍ଷେପଣାସ୍ତ୍ର ବିଭିନ୍ନ ସ୍ତରରେ ପରୀକ୍ଷଣକୁ ସଫଳତାର ସହ ସମ୍ପନ୍ନ କରିଛି। ପରୀକ୍ଷଣ ସମୟରେ ଡିଆର୍ଡିଓ, ଭାରତୀୟ ନୌସେନା ଏବଂ ବାୟୁସେନାର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଚଳିତ ବର୍ଷ ସିଭିଲ୍ ସର୍ଭିସେସ୍ ପ୍ରିଲିମିନାରୀ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ଦେଇଥିବା ସୂଚନା ଅନୁଯାୟୀ 13,000 ଅଧିକ ପ୍ରାର୍ଥୀ ମୁଖ୍ୟ ପରୀକ୍ଷା ପାଇଁ ମନୋନୀତ ହୋଇଛନ୍ତି। ୟୁପିଏସ୍ସିର ସରକାରୀ ୱେବ୍ସାଇଟ୍ upsc.gov.inରେ ପରୀକ୍ଷା ଫଳ ଅପ୍ଲୋଡ୍ କରାଯାଇଛି। ପରୀକ୍ଷାର୍ଥୀ ଡାଉନ୍ଲୋଡ୍ କରି ଏ ସମ୍ପର୍କିତ ସୂଚନା ପାଇପାରିବେ ବୋଲି ୟୁପିଏସ୍ସି ପକ୍ଷରୁ ସୂଚନା ଦିଆଯାଇଛି। ସୁରକ୍ଷିତ ନିଟ୍ ୟୁଜି ପୁନଃ ପରୀକ୍ଷା ଏବଂ ପରିଚାଳନାଗତ ପ୍ରସ୍ତୁତି ନେଇ ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷା କେନ୍ଦ୍ରରେ ମୌଳିକ ସୁବିଧା ସୁଯୋଗ ଏବଂ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ନେଇ ଶ୍ରୀ ମୋହନ ସମୀକ୍ଷା କରିଛନ୍ତି। ଛାତ୍ରଛାତ୍ରୀଙ୍କ ଯାତ୍ରାକୁ ସୁବ୍ୟବସ୍ଥିତ କରିବା ଏବଂ ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ମାର୍ଗଦର୍ଶିକାର ଦୃଢ଼ ଅନୁପାଳନ ଉପରେ ଶ୍ରୀ ମୋହନ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ରାଜ୍ୟର କୃଷିଭିତ୍ତିକ ରଜପର୍ବର ତୃତୀୟ ଦିନରେ ଆଜି ଭୂମି ଦହନ ପାଳନ କରାଯାଉଛି। ଆସନ୍ତାକାଲି ବସୁମତୀ ସ୍ନାନ ସହ ରଜପର୍ବ ଶେଷ ହେବ। ରାଜ୍ୟର ବିଭିନ୍ନ ପ୍ରାନ୍ତରେ ରଜପର୍ବ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଥିବା ବେଳେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଏବଂ ପ୍ରତିଯୋଗିତାମାନ ଅନୁଷ୍ଠିତ ହେଉଛି। ଲିଙ୍କ ଟ୍ରେନ୍ ବିଳମ୍ବ ଯୋଗୁଁ ଆଜି ପୁରୀ ହାଉଡ଼ା ଶତାବ୍ଦୀ ଏକ୍ସପ୍ରେସ୍ ଟ୍ରେନ୍ର ଉଭୟପଟ ଚଳାଚଳକୁ ବାତିଲ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଯାତ୍ରୀଙ୍କୁ ରେଳବାଇ ପକ୍ଷରୁ ପରାମର୍ଶ

0: ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିପାରେ। ଗତକାଲି ରାଜ୍ୟ ସର୍ବାଧିକ ଦିନ ତାପମାତ୍ରା 22.5 ଡିଗ୍ରୀ ସେଲସିୟସ ବୌଦ୍ଧଠାରେ ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏଥିରେ ଶେଷ ହେଲା। ଆମ ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଅର୍ଶ ରୋଗର ହୋମିଓପାଥିକ ଚିକିତ୍ସା ଆଲୋଚନା କରିଛନ୍ତି ଡାକ୍ତର ବିକ୍ରମ କେଶରୀ ମିଶ୍ର।
2: ବର୍ତ୍ତମାନ ସମୟରେ ମନୁଷ୍ୟର ଚଳଣି ତଥା ଜୀବନଶୈଳୀରେ ଅନିୟମିତତା, ଉପଯୁକ୍ତ ସନ୍ତୁଳିତ ଖାଦ୍ୟ ଅଭ୍ୟାସର ଅଭାବ, ଶାରୀରିକ ପରିଶ୍ରମ ଓ ବ୍ୟାୟାମର ଅଭାବ ଯୋଗୁଁ ଅର୍ଶ ଏକ ସାଧାରଣ ରୋଗରେ ପରିଣତ ହୋଇସାରିଲାଣି। ପ୍ରଥମେ ଆମେ ଜାଣିବା ଅର୍ଶ କ'ଣ। ଅର୍ଶକୁ ଇଂରାଜୀରେ ପାଇଲ୍ସ ବା ଡାକ୍ତରୀ ଭାଷାରେ ହାମୋରଏଡ୍ କୁହାଯାଏ। ମଣିଷ ଶରୀରରେ ଖାଦ୍ୟନଳୀ ପାଟିରୁ ଆରମ୍ଭ ହୋଇ ଆନସ୍ ବା ମଳଦ୍ୱାର ପାଖରେ ଶେଷ ହୋଇଛି। ଖାଦ୍ୟନଳୀର ଶେଷ ଭାଗକୁ ଲାର୍ଜ ଇଣ୍ଟେଷ୍ଟାଇନ୍ ବା ବୃହଦନ୍ତ କୁହାଯାଏ। ଏହା କୋଲନ୍ରୁ ଆରମ୍ଭ ହୋଇ ରେକ୍ଟମ୍ ଓ ଆନସ୍ରେ ଶେଷ ହୋଇଛି। ଏହି ରେକ୍ଟମ୍ ଓ ଆନସ୍ ତଳ ଭାଗରେ ଥିବା ଶିରା ଫୁଲିଯାଇ ଏକତ୍ରୀକରଣ ହେବା ଦ୍ୱାରା ଏଥିରେ ଚାପ ସୃଷ୍ଟି ହୋଇ ଭୀଷଣ ଯନ୍ତ୍ରଣା ହୋଇଥାଏ। ଏହି ଫୁଲି ଯାଉଥିବା ଶିରାଗୁଡ଼ିକୁ ହାମୋରଏଡାଲ୍ ଭେନ୍ ମଧ୍ୟ କୁହାଯାଏ। ଏଣୁ ଅର୍ଶ ହେଉଛି ସେହି ରୋଗ ଯେଉଁଥିରେ ମଳଦ୍ୱାର ନିକଟରେ ଥିବା ଶିରାଗୁଡ଼ିକ ଅତ୍ୟଧିକ ଚାପ କାରଣରୁ ଫୁଲିଯାଇ ସାମୂହିକ ଭାବେ ଫୁଲିବା ପରି ଦେଖାଯିବା ସହିତ ଭୀଷଣ ଯନ୍ତ୍ରଣା ସୃଷ୍ଟି କରନ୍ତି। ସାଧାରଣତଃ ମଳଦ୍ୱାର ନିକଟ ଶିରା ଭିତରେ ଅତ୍ୟଧିକ ଚାପ ସୃଷ୍ଟି ହେଲେ ଏହା ସେହି ଶିରାକୁ ଫୁଲାଇ ଦିଏ ଏବଂ ଏହା ଫାଟିଯାଇ ଭୀଷଣ ଯନ୍ତ୍ରଣା ସହିତ ରକ୍ତକ୍ଷରଣ ହୁଏ। କେତେକ ଅର୍ଶ ଅତ୍ୟଧିକ ଫୁଲିଯାଇ ଟାଣ ହୋଇଥାଏ, ଭୀଷଣ ଯନ୍ତ୍ରଣା ହୁଏ କିନ୍ତୁ ରକ୍ତ ବୁହେ ନାହିଁ। ଅତ୍ୟଧିକ ଚାପ ସୃଷ୍ଟି ହେବାର କାରଣ ହେଉଛି ଅଧିକ କୋଷ୍ଠକାଠିନ୍ୟ। ମଳଦ୍ୱାରର ମାଂସପେଶୀରେ ଅଧିକ ବଳ ପ୍ରୟୋଗ ହୁଏ ଯାହାକି ଅଧିକ ଆଭ୍ୟନ୍ତରୀଣ ଉଦର ଚାପ ଯୋଗୁଁ ହୋଇଥାଏ। ଅର୍ଶର ପ୍ରଧାନ କାରଣଗୁଡ଼ିକ ହେଉଛି ଅତିରିକ୍ତ କୋଷ୍ଠକାଠିନ୍ୟ। ଶରୀରରେ ଆଭ୍ୟନ୍ତରୀଣ ଉଦର ଚାପ ବଢ଼ିବା ଦ୍ୱାରା ମଳଦ୍ୱାର ମାଂସପେଶୀରେ ଚାପ ବଢ଼େ। ଦୀର୍ଘ ସମୟ ଝାଡ଼ା ବସିବା, କୁନ୍ଥାଇବା ଓ ବଳ ପ୍ରୟୋଗ ପୂର୍ବକ ଝାଡ଼ା ହେବାକୁ ଚେଷ୍ଟା କରିବା, ଗର୍ଭାବସ୍ଥା, ବୃଦ୍ଧାବସ୍ଥା, ବଂଶାନୁକ୍ରମିକ କାରଣ, ତନ୍ତୁଜାତୀୟ ଖାଦ୍ୟ ଅଭାବରୁ ଟାଣ ଝାଡ଼ା ହେବା, ପୁରୁଣା ଅତ୍ୟଧିକ ଅମ୍ଳରୋଗ ବା ପୁରୁଣା ଗ୍ୟାସ ବେମାରୀ, ଗୋଟେ ଜାଗାରେ ଦୀର୍ଘ ସମୟ ଧରି ସ୍ଥିର ହୋଇ ବସିବା, ଶାରୀରିକ ପରିଶ୍ରମ ଓ ବ୍ୟାୟାମର ଅଭାବ, ମୋଟାପଣ ବା ମେଦ ବୃଦ୍ଧି ବା ଓଜନ ବୃଦ୍ଧି, ଦୀର୍ଘ ଦିନ ଧରି ତଳ ଝାଡ଼ା ହେବା ଇତ୍ୟାଦି। ଅର୍ଶରୋଗ ଲକ୍ଷଣ ଗୁଡ଼ିକ ହେଉଛି ଝାଡ଼ା ବସିବା ସମୟରେ, ଝାଡ଼ା ବସିବା ପରେ କିମ୍ବା ଝାଡ଼ା ସହିତ ମିଶି ରକ୍ତ ପଡ଼ିଥାଏ। ଝାଡ଼ା ବସିବା ସମୟରେ ଓ ଝାଡ଼ା ବସିବା ପରେ ଅତିରିକ୍ତ ଯନ୍ତ୍ରଣା ହୁଏ। ଅର୍ଶ ଶିରାରେ ଏକ ପ୍ରକାରର ଫୁଲା ସୃଷ୍ଟି ହୁଏ। ମଳଦ୍ୱାର ଭାରି ଜୋରରେ କୁଣ୍ଡାଇ ହୁଏ। ମଳଦ୍ୱାର ଭିତରେ ଓ ଚାରିପଟରେ ଭାରି ଜୋରରେ ଜଳାପଡ଼ା ହୁଏ। ମଳଦ୍ୱାର ନିକଟ ଶିରାଗୁଡ଼ିକ ଧକ୍ ହୋଇ ବିନ୍ଧେ ଓ ଯନ୍ତ୍ରଣା ହୁଏ। ଅର୍ଶରୋଗ ପାଇଁ ହୋମିଓପାଥିରେ ସଫଳ ଚିକିତ୍ସା ରହିଛି। ପ୍ରାରମ୍ଭିକ ଅବସ୍ଥାରେ ଉପଯୁକ୍ତ ଡାକ୍ତରଙ୍କର ପରାମର୍ଶ ନେବା ଆବଶ୍ୟକ। ସମସ୍ତ ଲକ୍ଷଣ ଯଥା ଅତ୍ୟଧିକ ରକ୍ତକ୍ଷ, ଯନ୍ତ୍ରଣା, ପୋଡ଼ଜଳା, ମଳଦ୍ୱାର କୁଣ୍ଡା ହେବା ଇତ୍ୟାଦି ସଠିକ୍ ହୋମିଓପାଥିକ ଔଷଧ ସେବନ ଦ୍ୱାରା ଖୁବ୍ ଶୀଘ୍ର ହୋଇଥାଏ। ହୋମିଓପାଥି ଔଷଧ ଦ୍ୱାରା ଅର୍ଶରୋଗୀ ଦୀର୍ଘସ୍ଥାୟୀ ତଥା ଫଳପ୍ରଦ ସୁସ୍ଥତା ଲାଭ କରେ। ହୋମିଓପାଥିରେ ରୋଗର କାରଣ ସହିତ ଏହାର ଲକ୍ଷଣ ଏବଂ ରୋଗର ଲକ୍ଷଣ କେତେବେଳେ ବଢ଼ୁଛି ଓ କମୁଛି, ଖାଦ୍ୟଶୈଳୀ ଓ ଜୀବନଶର୍ଯ୍ୟାକୁ ଲକ୍ଷ୍ୟ କରି ଔଷଧ ନିର୍ବାଚନ କରାଯାଏ। ଅର୍ଶ ପାଇଁ ସିଜ୍ ବାଥ୍ ଅତ୍ୟନ୍ତ ଜରୁରୀ। ଏଥିରେ ଅଳ୍ପ ଉଷୁମ ପାଣିରେ ରୋଗୀ ଯଦି ମଳଦ୍ୱାରକୁ ଗାଇ ରଖି ବସେ ତେବେ ତାକୁ ବହୁତ ଆରାମ ଲାଗିବ, କିନ୍ତୁ ସନ୍ତୁଳିତ ଆହାର, ତନ୍ତୁଜାତୀୟ ଖାଦ୍ୟ, ଶାରୀରିକ ବ୍ୟାୟାମ, ମେଦ ହ୍ରାସ, ମଝିରେ ମଝିରେ ଚଲାବୁଲା କରିବା ଅର୍ଶକୀ ପାଇଁ ଅତ୍ୟନ୍ତ ଜରୁରୀ। ଔଷଧ ସେବନ ସହିତ କେତେକ ବାରଣ ଯଥା ରୋଗୀ ବେଶୀ ତେଲ ମସଲା, ଲଙ୍କା ଗୁଣ୍ଡ, ସୋରିଷ ବଟା, ଅତିରିକ୍ତ ଖଟା ଖାଦ୍ୟ, ବାସି ଖାଦ୍ୟ ଖାଇବ ନାହିଁ, ଅତିରିକ୍ତ ମାଂସ ବା ଚର୍ବିଜାତୀୟ ଖାଦ୍ୟ ଖାଇବ ନାହିଁ, ତଟକା ପନିପରିବା ଓ ଫଳ ଖାଇବା ଦରକାର। ସଠିକ୍ ଆହାର ଗ୍ରହଣ କରିବା ସହିତ ଔଷଧୀୟ ଚିକିତ୍ସାରେ ରହିଲେ ନିଶ୍ଚିତ ରୂପରେ ଅର୍ଶରୋଗୀ ସ୍ଥାୟୀ ଭାବରେ ରୋଗମୁକ୍ତ ହୋଇ ସୁସ୍ଥ ହୋଇପାରିବ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଅର୍ଶ ରୋଗର ହୋମିଓପାଥିକ ଚିକିତ୍ସା।

140 କୋଟି ଭାରତୀୟ ଓ ଭାରତ ସ୍ଲୋଭାକିଆ ସମ୍ପର୍କ ପ୍ରତି ସମାନ ବୋଲି କହିଲେ ଶ୍ରୀ ମୋଦି। ଅଯୋଧ୍ୟା ରାମ ମନ୍ଦିରରେ ଦାନ ଓ ମୂଲ୍ୟବାନ ସାମଗ୍ରୀର ଆତ୍ମସାତ ସମ୍ପର୍କରେ ଆଜିଠାରୁ ଆରମ୍ଭ ହେବ ତଦନ୍ତ। ପ୍ରକାଶ ପାଇଲା ଚଳିତ ବର୍ଷର ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ଫଳ ଏବଂ ଫିଫା ବିଶ୍ୱକପ୍ରେ ସ୍ପେନ୍ ସହ ମ୍ୟାଚ୍ ଅମୀମାଂସିତ ରଖିଲା କ୍ଷୁଦ୍ର ଦେଶ କେପ୍ ଭେର୍ଦେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଦୁଇ ଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସର ଏଭିଆନ୍ ପହଞ୍ଚିବେ। ସେଠାରେ ସେ G7 ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଫ୍ରାନ୍ସରେ ପହଞ୍ଚିବା ପରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଶ୍ରୀ ମୋଦିଙ୍କୁ ଔପଚାରିକ ଭାବେ ସ୍ୱାଗତ କରିବେ। ଏହି ସମ୍ମିଳନୀ କାଳରେ ପ୍ରଧାନମନ୍ତ୍ରୀ କାନାଡ଼ା ଓ ଯୁକ୍ତରାଷ୍ଟ୍ରର ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ବିଶ୍ୱ ନେତୃବୃନ୍ଦଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଫ୍ରାନ୍ସର ଏଭିଆନ୍ଠାରେ ବୃହତ୍ତମ G7 ଶିଖର ସମ୍ମିଳନୀ ଗତକାଲି ଆରମ୍ଭ ହୋଇଛି। ବିଶ୍ୱର ଅଗ୍ରଣୀ ଅର୍ଥନୀତି ସମ୍ପନ୍ନ ଦେଶଗୁଡ଼ିକର ନେତାମାନେ ଏଥିରେ ବିଭିନ୍ନ ପ୍ରମୁଖ ଆନ୍ତର୍ଜାତିକ ଆହ୍ୱାନ ଉପରେ ଆଲୋଚନା କରୁଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ପ୍ରମୁଖ ଆନ୍ତର୍ଜାତିକ ଆହ୍ୱାନର ମୁକାବିଲା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା କରିଥିବା ଜଣାପଡ଼ିଛି। ଶ୍ରୀ ମାକ୍ରନ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ଙ୍କ ସମେତ G7 ଦେଶଗୁଡ଼ିକର ନେତାମାନଙ୍କୁ ଔପଚାରିକ ଭାବେ ସ୍ୱାଗତ କରିଥିଲେ। ଏହି ସମ୍ମିଳନୀରେ ୟୁରୋପୀୟ କମିଶନର ଅଧ୍ୟକ୍ଷା ଉର୍ସୁଲା ଭନ୍ ଡେର୍ ଲେୟନ୍ ଏବଂ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟ୍ରୋନିଓ କୋଷ୍ଟା ମଧ୍ୟ ଯୋଗ ଦେଇଛନ୍ତି। ଏହି ତିନିଦିନିଆ ଶିଖର ସମ୍ମିଳନୀରେ ବିଶ୍ୱସ୍ତରୀୟ ଅସନ୍ତୁଳନ ହ୍ରାସ, ପ୍ରମୁଖ ଭୂ ରାଜନୈତିକ ସଙ୍କଟର ସମାଧାନ, ଶିଶୁମାନଙ୍କ ସମ୍ବନ୍ଧୀୟ ପ୍ରସଙ୍ଗ ଏବଂ ସଂଗଠିତ ଅପରାଧ ଓ ଅବୈଧ ଆର୍ଥିକ ପ୍ରଭାବ ବିରୋଧୀ ଲଢ଼େଇକୁ ସୁଦୃଢ଼ କରିବା ନେଇ ବିଚାର ବିମର୍ଶ କରାଯିବ ବୋଲି ଜଣାପଡ଼ିଛି। ସ୍ଲୋଭାକିଆର ରାଷ୍ଟ୍ରପତି ପିଟର୍ ପେଲିଗ୍ରିନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଲୋଭାକିଆର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ ଦ ଅର୍ଡର୍ ଅଫ୍ ଦ ହ୍ୱାଇଟ୍ ଡବଲ୍ କ୍ରସ୍ ଫାର୍ଷ୍ଟ କ୍ଲାସ୍ ପ୍ରଦାନ କରିଛନ୍ତି। ଏହି ବିଶିଷ୍ଟ ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ସ୍ଲୋଭାକିଆର ରାଷ୍ଟ୍ରପତି, ସରକାର ଏବଂ ସେଠାକାର ଜନସାଧାରଣଙ୍କ ପ୍ରତି ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି। ସମ୍ମାନ ଗ୍ରହଣ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର 140 କୋଟି ଜନତା ଏବଂ ଭାରତ ସ୍ଲୋଭାକିଆ ମଧ୍ୟରେ ରହିଥିବା ଦୀର୍ଘସ୍ଥାୟୀ ବନ୍ଧୁତ୍ୱ ପ୍ରତି ଏହା ଏକ ସମ୍ମାନ। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ପୁରସ୍କାର ଭାରତ ଓ ସ୍ଲୋଭାକିଆର ଜନସାଧାରଣଙ୍କ ମଧ୍ୟରେ ଥିବା ବିଶ୍ୱାସ ଓ ସ୍ନେହର ପ୍ରତୀକ। ଅଯୋଧ୍ୟା ରାମ ମନ୍ଦିରରେ ଦାନ ଓ ମୂଲ୍ୟବାନ ସାମଗ୍ରୀର ଆତ୍ମସାତ ସମ୍ପର୍କିତ ଅଭିଯୋଗର ତଦନ୍ତ ପାଇଁ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଆଜିଠାରୁ ତଦନ୍ତ ଆରମ୍ଭ କରିବ। ଲକ୍ଷ୍ନୌର ଡିଭିଜନାଲ କମିଶନର ବିଜୟ ବିଶ୍ୱାସ ପନ୍ତଙ୍କ ନେତୃତ୍ୱରେ ଗଠିତ ଏହି ଏସ୍ଆଇଟିରେ ପୁଲିସ୍ ମହାନିରୀକ୍ଷକ କିରଣ ଏସ୍ ଏବଂ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ନୀଲ ରତନ ସଦସ୍ୟ ଅଛନ୍ତି। ଦଳ ସମସ୍ତ ସଦସ୍ୟ ଗତକାଲି ଅଯୋଧ୍ୟାରେ ପହଞ୍ଚିସାରିଛନ୍ତି। ଗତକାଲି ସେମାନେ ଅଯୋଧ୍ୟାର କମିଶନର ଓ ଜିଲ୍ଲାପାଳଙ୍କ ସହ ରାମମନ୍ଦିର ପରିସର ପରିଦର୍ଶନ କରିଥିଲେ। ରାମମନ୍ଦିରରେ ଅର୍ପଣ କରାଯାଉଥିବା ଦାନ ଏବଂ ମୂଲ୍ୟବାନ ସାମଗ୍ରୀର ପରିଚାଳନାରେ ଅନିୟମିତତା ସମ୍ପର୍କିତ ଅଭିଯୋଗ ହେବା ପରେ ରାଜ୍ୟ ସରକାର ଏହି ଏସ୍ଆଇଟି ଗଠନ କରିଛନ୍ତି। ତଦନ୍ତ ଏବେ ପ୍ରାଥମିକ ପର୍ଯ୍ୟାୟରେ ଥିବାବେଳେ କୌଣସି ତଥ୍ୟ ସାର୍ବଜନୀନ କରାଯାଇ ନାହିଁ। କମିଟିକୁ 7 ଦିନ ମଧ୍ୟରେ ପ୍ରାଥମିକ ରିପୋର୍ଟ ଏବଂ 15 ଦିନ ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ରାମମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ମଧ୍ୟ ଅଯୋଧ୍ୟା ଅବସ୍ଥାନ କରୁଛନ୍ତି। ଗଣମାଧ୍ୟମ ସହ ଆଲୋଚନା ବେଳେ ସେ କହିଛନ୍ତି ଯେ ତଦନ୍ତ ପ୍ରକ୍ରିୟାରେ କୌଣସି ପ୍ରକାର ବିଳମ୍ବ ହେବାକୁ ଦିଆଯିବ ନାହିଁ। ଜିଲ୍ଲା ପ୍ରଶାସନ ଏବଂ ମନ୍ଦିର ପ୍ରଶାସନ ପକ୍ଷରୁ ଏସ୍ଆଇଟିକୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। କେନ୍ଦ୍ର ସରକାର କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ

ରୁଟିନ୍ରେ ପରୀକ୍ଷାଫଳ ଉପଲବ୍ଧ ହେଉଛି। ସୂଚନା ଅନୁଯାୟୀ ଚଳିତ ବର୍ଷ 1000 ଅଧିକ ପଦବୀ ପାଇଁ 13000 ଅଧିକ ପ୍ରାର୍ଥୀଙ୍କୁ ମୁଖ୍ୟ ପରୀକ୍ଷା ପାଇଁ ଚୟନ କରାଯାଇଛି। ଚୂଡ଼ାନ୍ତ ଫଳ ପ୍ରକାଶ ପରେ କମିଶନଙ୍କ ୱେବ୍ସାଇଟ୍ରେ ପ୍ରାର୍ଥୀମାନଙ୍କ ରୋଲ୍ ନମ୍ବର, କଟ୍ ଅଫ୍ ନମ୍ବର ଏବଂ ଉତ୍ତର ସୂଚୀ ଅପଲୋଡ଼ କରାଯିବ। ପ୍ରାର୍ଥୀମାନେ ୱେବ୍ସାଇଟ୍ରୁ ସେମାନଙ୍କ ପରୀକ୍ଷାଫଳ ଡାଉନ୍ଲୋଡ୍ କରିପାରିବେ। କମିଶନଙ୍କ ସୂଚନା ଅନୁଯାୟୀ ଗତବର୍ଷ 1087 ପଦବୀ ପାଇଁ 14000 ଅଧିକ ପ୍ରାର୍ଥୀଙ୍କୁ ମୁଖ୍ୟ ପରୀକ୍ଷା ନିମନ୍ତେ ଚୟନ କରାଯାଇଥିଲା। ପ୍ରାୟ 4 ମାସ ଧରି ଚାଲିଥିବା ସଂଘର୍ଷର ଅବସାନ ଘଟାଇବା ଉଦ୍ଦେଶ୍ୟରେ ଆମେରିକା ଓ ଇରାନ୍ ମଧ୍ୟରେ ଏକ ଚୁକ୍ତି ଘୋଷଣା ହେବା ପରେ ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ଉଭୟ ଦେଶର ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଏକ ବୁଝାମଣାପତ୍ରରେ ସ୍ୱାକ୍ଷର ସରିଛି ଏବଂ ଏହାର ଔପଚାରିକ ସ୍ୱାକ୍ଷର ସମାରୋହ ଆସନ୍ତା ଶୁକ୍ରବାର ଦିନ ସ୍ୱିଜରଲ୍ୟାଣ୍ଡର ଜେନିଭାଠାରେ ଅନୁଷ୍ଠିତ ହେବ। ଏହି ଚୁକ୍ତି ମାଧ୍ୟମରେ ହରମୁଜ ପ୍ରଣାଳୀ ପୁନର୍ବାର ଖୋଲିବା, ସାମୁଦ୍ରିକ ଯାତାୟତ ପୁନଃ ଆରମ୍ଭ କରିବା ସହ ଇରାନ୍ ପରମାଣୁ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ଅସମାହିତ ପ୍ରସଙ୍ଗ ଉପରେ 60 ଦିନିଆ ଆଲୋଚନା ପ୍ରକ୍ରିୟା ଆରମ୍ଭ ହେବାର ପଥ ଉନ୍ମୁକ୍ତ ହେବ। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ, କୃଷକ, ମହିଳା ଓ ଯୁବବର୍ଗଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ସରକାର ଅନେକ ଜନକଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣର 12 ବର୍ଷ ଶୀର୍ଷକ ଏହି ଧାରାବାହିକ ଆଜି ଆସନ୍ତୁ ଜାଣିବା ସରକାରଙ୍କ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ସମ୍ପର୍କରେ। ଗତବର୍ଷ ମେ 6 ଓ 7 ତାରିଖର ମଧ୍ୟରାତ୍ରିରେ କରାଯାଇଥିବା ଅପରେସନ୍ ସିନ୍ଦୁର ବିଶ୍ୱକୁ ଏକ ସ୍ପଷ୍ଟ ବାର୍ତ୍ତା ଦେଇଥିଲା, ଭାରତ ଯୁଦ୍ଧ ଚାହୁଁନାହିଁ କିନ୍ତୁ ଆତଙ୍କବାଦକୁ କଦାପି ସହ୍ୟ କରିବ ନାହିଁ। ଅପରେସନ୍ ସିନ୍ଦୁର ଜରିଆରେ ଏକଥା ମଧ୍ୟ ସ୍ପଷ୍ଟ କରାଯାଇଥିଲା, ଯଦି ଆତଙ୍କବାଦ କୌଣସି ରାଷ୍ଟ୍ର ନୀତି ହୋଇଥାଏ ତେବେ ତାହାର ସିଧାସଳଖ ଏବଂ କଠୋର ଜବାବ ଦିଆଯିବ। ଲସ୍କରେ ତୋଇବା, ଜୈସେ ମହମ୍ମଦ ଏବଂ ହିଜବୁଲ ମୁଜାହିଦିନ ଭଳି ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକୁ ଲକ୍ଷ୍ୟ କରି ଭାରତ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ସେମାନଙ୍କ ସଂରଚନାକୁ ଧ୍ୱଂସ କରିଦେଇଥିଲା। ଏହି ଅଭିଯାନରେ 100ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ମେ 9 ଏବଂ 10 ତାରିଖରେ ଭାରତ ପ୍ରଥମ ଦେଶ ଭାବେ ପରମାଣୁ ଅସ୍ତ୍ରଧାରୀ ଏକ ରାଷ୍ଟ୍ରର 11 ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିଲା। ଏହି ପଦକ୍ଷେପକୁ ନେଇ ବିଶ୍ୱସ୍ତରରେ ବ୍ୟାପକ ସମର୍ଥନ ମିଳିଥିଲା ଏବଂ ଅନେକ ବିଶ୍ୱନେତା ଭାରତ ପ୍ରତି ସମର୍ଥନ ବ୍ୟକ୍ତ କରିଥିଲେ। ଭାରତର ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରକୁ ଏକ ବୃହତ୍ ପ୍ରୋତ୍ସାହନ ସ୍ୱରୂପ କେନ୍ଦ୍ର ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗତକାଲି ବିଶ୍ୱ ପବନ ଦିବସ ଅବସରରେ ଗୋଆରେ ପ୍ରଥମ ପବନ ଟର୍ବାଇନ୍ ଯୋଗାଣ ଶୃଙ୍ଖଳ ପରିଚାଳନା ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ଏବଂ ଭାରତୀୟ ପବନ ଟର୍ବାଇନ୍ ନିର୍ମାତା ସଂଘ ମିଳିତ ଭାବେ ପୋର୍ଟାଲର ବିକାଶ କରିଛନ୍ତି। ସମ୍ମିଳନୀକୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି ପବନ ଶକ୍ତି କ୍ଷେତ୍ରରେ ଭାରତ ଦ୍ରୁତ ଅଗ୍ରଗତି କରୁଛି। ସେ କହିଛନ୍ତି 2025-26 ଆର୍ଥିକ ବର୍ଷରେ ଦେଶରେ ରେକର୍ଡ 6.1 ଗିଗାୱାଟ୍ ପବନ ଶକ୍ତି କ୍ଷମତା ସୃଷ୍ଟି ହୋଇଥିବା ବେଳେ ବାର୍ଷିକ ଆଧାରରେ ଏହା 46% ବୃଦ୍ଧିକୁ ଦର୍ଶାଉଛି। ଫିଫା ବିଶ୍ୱକପ୍ରେ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଥିବା ଏକ କ୍ଷୁଦ୍ର ଦେଶ କେପ୍ ଭର୍ଦେ ଚମତ୍କାର ପ୍ରଦର୍ଶନ ପୂର୍ବକ ସ୍ପେନ୍ ସହ ମ୍ୟାଚ୍ ଅମୀମାଂସିତ ରଖିବାରେ ସକ୍ଷମ ହୋଇଛି। 40 ବର୍ଷୀୟ ଗୋଲକିପର ଭୋଜିନାହାଙ୍କ ପ୍ରଦର୍ଶନ ବଳରେ କେପ୍ ଭର୍ଦେ ଟୁର୍ଣ୍ଣାମେଣ୍ଟର ଅନ୍ୟତମ ସଫଳ ଦଳ ସ୍ପେନ୍କୁ କୌଣସି ଗୋଲ୍ କରିବାକୁ ସୁଯୋଗ ଦେଇନଥିଲା। ପ୍ରାୟ 5 ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଦ୍ୱୀପପୁଞ୍ଜ ରାଷ୍ଟ୍ର କେପ୍ ଭର୍ଦେ ପ୍ରଥମ ଥର ପାଇଁ ବିଶ୍ୱକପ୍ରେ ଖେଳୁଛି। 2010 ମସିହାର ଚମ୍ପିୟନ୍ ସ୍ପେନ୍ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ଜିତିବା ଲକ୍ଷ୍ୟ ରଖିଥିବା ବେଳେ ଏହି ପରାଜୟ ନେଇ ଦଳ ପ୍ରଶିକ୍ଷକ ଲୁଇସ୍ ଦେ ଲା ଫୁଏନ୍ କହିଛନ୍ତି କେପ୍ ଭର୍ଦେ ଏହି ପ୍ରତିଯୋଗିତାର ଅନ୍ୟତମ ସଫଳ ଦଳ ଭାବେ ଉଭା ହୋଇପାରେ। ମୁଖ୍ୟ ସମ୍ବାଦ ପୁଣି ଥରେ। ଦୁଇ ଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସରେ

0: କହୁଛୁ ସେ ଆଲୋଚନାର ବିଷୟବସ୍ତୁ ହେଉଛି ଆମର ଗଞ୍ଜାମ ଜିଲ୍ଲାରେ ମଞ୍ଚନାଟକ। ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଗଞ୍ଜାମ ଜିଲ୍ଲାରେ ବହୁ ଲୋକନାଟକ ଅଛନ୍ତି, ଯେଉଁ ଲୋକନାଟକ ଗୁଡ଼ିକ ମଞ୍ଚକୁ ବ୍ୟବହାର କରନ୍ତି ନାହିଁ, ମୁକ୍ତ ମଞ୍ଚରେ ହିଁ ସେମାନଙ୍କ ଅଭିନୟ ସେମାନେ ପ୍ରଦର୍ଶନ କରନ୍ତି। ଯଥା ରାଧା ପ୍ରେମଲୀଳା ହେଲା, ପ୍ରହ୍ଲାଦ ନାଟକ ହେଲା, କୃଷ୍ଣଲୀଳା ହେଲା, ଭାରତ ଲୀଳା ହେଲା, ଏ ସମସ୍ତେ ହେଉଛନ୍ତି ଗୀତିନାଟ୍ୟ ହୁଅନ୍ତୁ ବା ଏଗୁଡ଼ିକ ଲୀଳା ହୁଅନ୍ତୁ, ମୁକ୍ତ ମଞ୍ଚରେ ଗାଁ ଦାଣ୍ଡରେ ଏଗୁଡ଼ିକର ଅଭିନୟ ହୁଏ। କିନ୍ତୁ ଯେତେବେଳେ ଧୀରେ ଧୀରେ ଏଇ ଲୋକନାଟକ ଭିତରୁ ମଞ୍ଚ ନାଟକ ଆତ୍ମପ୍ରକାଶ କଲା, ସେଥିପାଇଁ ଆବଶ୍ୟକ ପଡ଼ିଲା ଗୋଟେ ମଞ୍ଚ, ଯାହାକୁ ଆମେ ଇଂରେଜୀରେ ପ୍ରସିନିୟମ୍ ଥିଏଟର ବୋଲି କହୁଛୁ। ଏ ମଞ୍ଚ ନାଟକର ପରମ୍ପରା ଆସିଲା ଆମ ଜିଲ୍ଲାରେ, ସେହି ସମ୍ପର୍କରେ ଆଜିର ଆଲୋଚନା। ଏବଂ ଆମ ଜିଲ୍ଲାର ମଞ୍ଚ ନାଟକ ସହିତ ବହୁ ଦିନରୁ ସମ୍ପୃକ୍ତ ଥିବା ଜଣେ ନାଟ୍ୟକାର, ଜଣେ ଅଭିନେତା, ଜଣେ ନିର୍ଦ୍ଦେଶକ ଏବଂ ତା ସହିତ ଜଣେ ଶିକ୍ଷାବିତ୍ ମେଜର ରମାରମଣ ପାଢ଼ୀ, ତାଙ୍କ ନାଁ ଆପଣମାନେ ଶୁଣିଥିଲେ, ଓଡ଼ିଆ ଚଳଚ୍ଚିତ୍ର ସହିତ ମଧ୍ୟ ସମ୍ପୃକ୍ତ, ସମ୍ପ୍ରତି ଇଞ୍ଜିଲକାଟୁ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଛନ୍ତି, ସେ ମହାଶୟ ଆମ ଷ୍ଟୁଡ଼ିଓରେ ଉପସ୍ଥିତ ଅଛନ୍ତି। ମୁଁ ଆପଣମାନଙ୍କ ତରଫରୁ ତାଙ୍କୁ ସ୍ୱାଗତ କରୁଛି। ନମସ୍କାର ଆଜ୍ଞା।
1: ନମସ୍କାର।
0: ଏଇ ମଞ୍ଚ ନାଟକ ସମ୍ପର୍କରେ ଗଞ୍ଜାମରେ ଯେଉଁ ମଞ୍ଚ, ସ୍ଥାୟୀ ରଙ୍ଗମଞ୍ଚ ବୋଲି ଯେଉଁଟା କହୁ, ସେ ସମ୍ପର୍କ ଟିକେ କହିଲେ, କୋଉଠି କୋଉଠି ମଞ୍ଚ ଥିଲା, କୋଉଠି କୋଉଠି ନାଟକ ଅଭିନୀତ ହଉଥିଲା ଏବଂ ସେ ମଞ୍ଚ ଗୁଡ଼ିକର ଅବସ୍ଥା ବର୍ତ୍ତମାନ କ'ଣ ଅଛି ଟିକେ କୁହନ୍ତୁ।
1: ଗଞ୍ଜାମରେ ମୁକ୍ତାକାଶ ରଙ୍ଗମଞ୍ଚର ପରମ୍ପରା ଅତି ପ୍ରାଚୀନ। ଅଦ୍ୟାବଧି ଗଞ୍ଜାମର ପ୍ରତ୍ୟେକ ରାଜବାଡ଼ିରେ ମୁକ୍ତାକାଶ ରଙ୍ଗମଞ୍ଚ କଳା, ନୃତ୍ୟ, ଗୀତ, ସାହିତ୍ୟ, ସଂସ୍କୃତି ତଥା ସାମାଜିକ ଅଙ୍ଗୀକାରବଦ୍ଧତାର ମୁକସାକ୍ଷୀ ରୂପେ ଦଣ୍ଡାୟମାନ। ଅବିଭକ୍ତ ଗଞ୍ଜାମର ସର୍ବପର ପୁରାତନ ରଙ୍ଗମଞ୍ଚ ରୂପେ ପାରଳାର ପଦ୍ମନାଭ ରଙ୍ଗାଳୟ 1899 1925 ମଧ୍ୟରେ ବିଶେଷ ଲୋକପ୍ରିୟତା ଅର୍ଜନ କରିଥିଲା। ସେହିପରି ଏହି ସମୟରେ ଅପର୍ଣ୍ଣା ପରିଛାଙ୍କ ଦ୍ୱାରା ରସିକରାଜ ନାଟ୍ୟମଣ୍ଡଳୀ ନାମରେ ମଞ୍ଚ ନାଟକ ଅନୁଷ୍ଠାନ 1925 ବେଳକୁ ବେଶ ସକ୍ରିୟ ଥିଲା। ସ୍ୱାଧୀନତାର ପୂର୍ବବର୍ତ୍ତୀ କାଳରେ ବହୁ ମୁକ୍ତାକାଶ ରଙ୍ଗମଞ୍ଚ ରାଜା ଏବଂ ଜମିଦାରମାନଙ୍କ ପ୍ରୋତ୍ସାହନରେ ପ୍ରତିଷ୍ଠିତ ହୋଇ ସାମାଜିକ ପର୍ବପର୍ବାଣି ଅବକାଶରେ ଚିତ୍ତ ବିନୋଦନ ପାଇଁ ନୃତ୍ୟ, ଗୀତ, ନାଟକ ମଞ୍ଚସ୍ଥ କରାଯାଉଥିଲା। ଖଲିକୋଟ, ଧରାକୋଟ, ଚିକିଟି, ଆଠଗଡ଼, ଶେରଗଡ଼, ମଞ୍ଜୁଷା, ଜଳନ୍ତର, ତରଳା ପ୍ରଭୃତି ରାଜାମାନେ ନିଜ ରାଜବାଟୀ ଭିତରେ ମୁକ୍ତାକାଶ ରଙ୍ଗମଞ୍ଚ ନିର୍ମାଣ କରି ନାଟକ ଇତ୍ୟାଦି ମଞ୍ଚସ୍ଥ କରାଇବା ପାଇଁ ଆର୍ଥିକ

0: ଏମାନେ ହେଲେ ଲୋକ ନାଟକ ସବୁ ମଞ୍ଚରେ ଆମେ ଯେଉଁ ଆଧୁନିକ ନାଟକ ପରିବେଷଣ କରୁଛୁ
1: ଆଜ୍ଞା,
0: ସେଇଭଳି ନାଟକର ପରମ୍ପରାଟି କେମିତି ଅଛି? ଆପଣ ତ ନିଜେ ଜଣେ ନାଟ୍ୟକାର, କୋଠି କୋଠି ଆପଣଙ୍କ ନାଟକ ମଧ୍ୟ ମଞ୍ଚସ୍ଥ ହେଉଛି, ଆପଣ ମଧ୍ୟ କୋଠିକି ନାଟକ ଦେଖିବାକୁ ଯାଉଛନ୍ତି, ସେଇ ଦୃଷ୍ଟିରୁ ଦେଖିଲା ବେଳକୁ କିଛି କାଳ ପୂର୍ବେ ଆମର ନାଟକ ଯେତେ ସଂଖ୍ୟାରେ ଆଉ ଯେତେ ଗୁଣାତ୍ମକ ମାନ ସହିତ ପରିବେଷଣ ହେଉଥିଲା, ସେ ଧାରାଟି ବର୍ତ୍ତମାନ କେମିତି ଅଛି?
1: ସେ ଧାରାଟି ବର୍ତ୍ତମାନ ସମ୍ପୂର୍ଣ୍ଣ ବିଲୁପ୍ତ କହିଲେ ଅତ୍ୟୁକ୍ତି ହେବ ନାହିଁ। ଗଞ୍ଜାମର ବୌଦ୍ଧରେ ବ୍ରହ୍ମପୁର ସହର ବ୍ୟତୀତ ଆଉ କୌଣସି ସହରରେ ନାଟକ ମଞ୍ଚସ୍ଥ ହେଉନାହିଁ। ତେବେ ଚିକିଟିରେ ମଧ୍ୟ ନାଟ୍ୟପ୍ରେମୀମାନେ ଅଛନ୍ତି, ଯେଉଁମାନେ ବେଳେବେଳେ ନାଟକମାନ ମଞ୍ଚସ୍ଥ କରୁଛନ୍ତି। ବର୍ତ୍ତମାନ ମଧ୍ୟ ଚିକିଟିର ରାଜକୁମାର ନାଟକ ମଞ୍ଚସ୍ଥ ପାଇଁ ପ୍ରୋତ୍ସାହନ ଦେଇଥାନ୍ତି।
0: ଆଚ୍ଛା,
1: ଆଉ ଆପଣ ଶୁଣିଲେ ଖୁସି ହେବେ ଯେ ଓଡ଼ିଶାର ପ୍ରଥମ ନାରୀ ନାଟ୍ୟକାର ଗଞ୍ଜାମ ଜିଲ୍ଲାର ଆସିକାରେ ଜନ୍ମଗ୍ରହଣ କରିଥିଲେ, ସେ ହେଉଛନ୍ତି ଯଶସ୍ୱିନୀ ଲେଖିକା ସ୍ୱର୍ଗୀୟା ସୀତାବି ଖାଡ଼ଙ୍ଗା। ଆସିକାର ସ୍ୱନାମଧନ୍ୟ ଆଇନଜୀବୀ ସଂଗ୍ରାମୀ ତଥା ଉତ୍କଳ ହିତୈଷୀ ସ୍ୱର୍ଗତ ହରିହର ପଣ୍ଡାଙ୍କ କନ୍ୟା। ନାଟକ ଓ ସାହିତ୍ୟର ପ୍ରସାର ପାଇଁ ସେ ନିଜସ୍ୱ ଉଦ୍ୟମରେ ଆସିକାର କେନ୍ଦ୍ରସ୍ଥଳରେ ଭରାକୋଟ ରାଜାଙ୍କ ଠାରୁ ଦାନସୂତ୍ରରେ ପ୍ରଦତ୍ତ ଜମି ଉପରେ ସୁନ୍ଦର ରଙ୍ଗମଞ୍ଚ ଓ ପ୍ରେକ୍ଷାଳୟଟିଏ ସେ ବିଭିନ୍ନ ଲୋକଙ୍କ ଠାରୁ ଆର୍ଥିକ

ସ୍ମୃତିର ପୃଷ୍ଠା ଓଲଟାଇଲେ ମନେପଡ଼େ ଆମ ଗାଁ ମୁଣ୍ଡା ବରଗଛ ଆଉ ତେନ୍ଦ୍ରୀ ଗଛରେ ବନ୍ଧା ହୋଇଥିବା ଦୋଳି, ସେହି ଦୋଳି ଗୀତର ମଧୁର ମୂର୍ଚ୍ଛନା, ଝିଅମାନଙ୍କ ପାଦଳତା, କପାଳର ଚନ୍ଦନର ଚିତା, ନ ପୋଷାକର ଚମକ ଏବଂ ଘରେ ଘରେ କଦଳୀ ପତ୍ରରେ ପୋଡ଼ା ଯାଇଥିବା ପୋଡ଼ପିଠାର ବାସ୍ନା, ଏହା ସହିତ ଆରିସା କାକରା ଚକୁଳି ପିଠାର ସ୍ୱାଦ ବାଣ୍ଟିବା ଥିଲା ରଜ ମଉଜ, ତା ସାଙ୍ଗକୁ ଖିଲିପାନର ମିଠା ସ୍ୱାଦ ଏବଂ ଗାଁ ପୁଅମାନଙ୍କ ତାସ କବାଡ଼ି ଖେଳ ରାସର, ଏସବୁ ମିଶି ଗ୍ରାମୀଣ ଜୀବନକୁ ଏକ ଅପୂର୍ବ ଉତ୍ସବ ମୁଖର ପରିବେଶରେ ଭରି ଯାଉଥିଲା। ଏହି ସ୍ମୃତି ଆଜି ବି ପ୍ରତ୍ୟେକଙ୍କ ମନ ଭିତରେ ସତେଜ। ସମୟ ଚକ ବୁଲିବା ସହିତ ଆଜିର ଆଧୁନିକତା ଏବଂ ବୈଷୟିକ ଜୀବନଶୈଳୀ ଭିତରେ ରଜର ସେହି ପାରମ୍ପରିକ ରୂପ କେଉଁଠି ନା କେଉଁଠି ସ୍ମୃତି ଓ ବିସ୍ମୃତିର ଦୋଚକିରେ ଆସି ଠିଆ ହୋଇଛି। ମୋବାଇଲ, ସୋସିଆଲ ମିଡ଼ିଆ ଏବଂ କମ୍ପ୍ୟୁଟର ଗେମ୍ ନିଶାରେ ଥିବା ଯୁବପିଢ଼ିଙ୍କୁ ରଜଦୋଳି କି ସଜବାଜ ଆଉ ଆଦୌ ଆକର୍ଷିତ କରୁନି। ପାରମ୍ପରିକ ପୋଡ଼ପିଠାର ସ୍ଥାନ ବେକରୀ କେଜ୍ ଫିଜା ଓ ପେଷ୍ଟ୍ରି ନେଇସାରିଲାଣି। ରଜର ଅଳତା ଓ ଚନ୍ଦନ ଟିପା ଅଛି ଆଉ ନାହିଁ କି ନାହିଁ ଗାଁ ଦାଣ୍ଡର ସେହି ତାସ୍ କି କଡ଼ି ଖେଳ। ଫେସବୁକ୍ ବା ଇନଷ୍ଟାଗ୍ରାମରେ ରଜ ଶୁଭେଚ୍ଛା ଷ୍ଟାଟସ୍ରେ ପୋଷ୍ଟ କରିଦେଲେ ରଜ ପର୍ବ ସରିଯାଏ। ପର୍ବର ହୃତସ୍ପନ୍ଦନ ଏବେ ଡିଜିଟାଲ ସ୍କ୍ରିନ୍ ଭିତରେ ବନ୍ଦୀ ହୋଇଯାଇଛି ଯେମିତି।

0: ଦିଅନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: କିଓ ଶ୍ୟାମ ଭାଇ, ଏତେ ଖୁସି କିଆଁ? ବ୍ୟାଗ ପୁରା ଭର୍ତ୍ତି ଚାଉଳ ଆଣିଲ କୋଉଠୁ?
2: ଓ ଭାଇ, ନୂଆ ସରକାରଙ୍କ ଅନ୍ନପୂର୍ଣ୍ଣା ଯୋଜନା କଥା ଶୁଣିଲ କି? ଆମ ପରିବାରର ପ୍ରତି ସଦସ୍ୟଙ୍କ ପାଇଁ ଏବେ ପରା ଆଉ 5 କିଲୋ ନୁହଁ, ମୁଣ୍ଡ ପିଛା 10 କିଲୋ ଚାଉଳ ମାଗଣାରେ ମିଳିଲାଣି। ଘରେ ଘରେ ଖୁସିର ଲହରୀ ଭାଇ।
3: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, 2 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।
4: ସୁଭଦ୍ରା ଶକ୍ତି ବଜାରରେ SHG ମାମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ଇଲେକ୍ଟ୍ରୋ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। June 12-16 ପର୍ଯ୍ୟନ୍ତ ଏଥରର ରଜ ମଉଳକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକୀ ବଜାର, ଷ୍ଟୋର ସ୍କୁଲ ପାଖ, Unit 8, SIRD ପରିସର, ଭୁବନେଶ୍ୱର।
5: ଶୁଣ ମୋ ଉଷା ମାଉସୀ ଭଉଣୀ ଭାଇ, ସର୍ବେ ଆସ କଥା ଗୀତ ଶୁଣିବା ପାଇଁ। ଫୋନ ହେଉ କି ହେଉ ବା ମୋବାଇଲି, ଏ ଫୋନ ହେଉ କି ହେଉ ବା ମୋବାଇଲି, ନିଜେ ଶୁଣନ୍ତୁ କି ଶୁଣୁଥାନ୍ତୁ ଫ୍ୟାମିଲି। କଥା ହେଲେ ବାଣ୍ଟିବେ ନିଜ ସୁଖ ଦୁଃଖ, ଶୁଣିଲେ ପାଇବେ ସବେ ପରମ ସୁଖ।

0: ସ୍ମିତାଶ୍ୱିନୀ,
1: ହଁ ପା,
0: ରଜ ମଉଜର ଖୁସିଟା ତମ ମୁହଁରୁ କଣ ଟିକେ ବେଶି ଝଲକୁଛି?
1: ଅପା, ଦୋଳି ଯୋଉ ଅଧା ଖେଳିକି ମୁଁ ଆସିଛି ଏଠିକୁ,
0: ଆମେ ଏଠୁ ଗଲା ପରେ ପୁଣି ଥରେ ଖେଳିବ। ଆଉ ସବୁ କଣ କଲ?
1: ଆଉ ସବୁ କଣ କଲି ମାନେ ବହୁତ କିଛି ଅଛି ଅପା, ଯେମିତିକି ନୂଆ ଡ୍ରେସ ପିନ୍ଧା, ତମେ ଦେଖିପାରୁଥିବ।
0: ହଁ, ବହୁତ ସୁନ୍ଦର ହେଇଛି ତମ ଡ୍ରେସ ବି।
1: ଖାଲି କଣ ନୂଆ ଡ୍ରେସ, ତା ସାଙ୍ଗକୁ ପାତରେ ଅଳତା, ପାନ ଆଉ ପୋଡ଼ ପିଠା, ଆଉ ବୁଲାବୁଲି,
0: ଆଉ ରଜର ଗୀତ ଗାଉଛ ନା ନାଇଁ?
1: ସେଇଟା କଣ ଭୁଲି ହବ ପା? ସେଇଟା ପରେ ଆମର ଗୋଟେ ଚାଲି ଆସୁଥିବା ଗୋଟେ ପରମ୍ପରାର ଗୀତ।
0: ହଁ, ଏଇ ଯୋଉ ପରମ୍ପରାଟା, ରଜର ପରମ୍ପରାଟା କେବଳ ତ ଆମକୁ ଖୁସି ଦିଏନି, ବରଂ ଏଇ ପରମ୍ପରା ଅନ୍ୟମାନଙ୍କୁ ଶିଖେଇ ଦିଏ ଯେ

0: ମୋର
1: କଣ
0: ଆମର ଯୋଉ ବସୁମତୀ ସ୍ନାନ କରାଯାଏ ମହାଲକ୍ଷ୍ମୀଙ୍କୁ ପୂଜା କରାଯାଏ ହେଲେ ମହାଲକ୍ଷ୍ମୀଙ୍କୁ ଯୋଉ ପୂଜା କରାଯାଏ ଯେମିତି ଆମର ମାର୍ଗଶୀର ମାସରେ ପୂଜା କରାଯାଏ ସେମିତି ନା ଆଉ କେମିତି କଣ ପୂଜା କରାଯାଏ
1: ନା ନା ମାର୍ଗଶୀର ମାସରେ ଯୋଉ ପୂଜାଟା ହୁଏ ସେଟା ମାଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ହେଇଥାଏ କିନ୍ତୁ ଏଇ ଯୋଉ ବସୁମତୀ ସ୍ନାନଟା ମା ଲକ୍ଷ୍ମୀଙ୍କୁ ସବୁ ନାରୀଙ୍କର ପ୍ରତୀକ ରୂପରେ ନେଇକି ପୂଜା କରାଯାଏ
0: ଯୋଉ ଆମେ ତିନି ଦିନ ଠାକୁରଙ୍କୁ ପୂଜା କରିନଥାଉ ସେଇଦିନ ଠାକୁରଙ୍କ ପୂଜା କରାଯାଏ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ମାଙ୍କୁ ଭୋଗ ଦିଆଯାଏ
1: ସେଇଦିନ ଆମେ ମାଙ୍କ ପାଖରେ ମାନସିକ କରିଥାଉ ଯେ ଆମ ଘରେ ସୁଖ ସମୃଦ୍ଧି ଦିଅନ୍ତୁ ଆଉ ଯୋଉମାନେ କୃଷକମାନେ ଥାନ୍ତି ସେମାନେ ମନାସି ଥାନ୍ତି ଯେ ସେମାନଙ୍କର ଫସଲ ସବୁ ଭଲ ହଉ ଆଗାମୀ ଦିନ ଗୁଡିକ ଭଲରେ କରୁ
0: ଏମିତି ଆମେ ରଜ ବିଷୟରେ କଥା ହଉ ଅପା ସମୟକୁ ଟିକେ ଦେଖୁନ
1: ସମୟ କହିଲାଣି ଶ୍ରୋତାଙ୍କ ସହିତ କଥା ହେଇଯିବା
0: ଆଉ ଖୁସିକୁ ଟିକେ
1: ଦ୍ୱିଗୁଣ କରିଦବା
0: ତାହେଲେ ଆଉ ଡେରି କାଇଁ କରିବା
1: ଚା ହ୍ୟାଲୋ
2: ମ୍ୟାମ୍
1: ନମସ୍କାର ନମସ୍କାର କିଏ କହୁଥିଲେ
2: ମୁଁ ଛତ୍ରପୁରରୁ ପିଙ୍କି କହୁଥିଲି
1: ପିଙ୍କି କେମିତି ଅଛନ୍ତି
2: ଭଲ ଅଛି ଆପଣଙ୍କ ନଥିଲେ କେତେ ଦିନ ହେଲା ପଡ଼ିଥିଲି ଆଜି ଆପଣ ପଳେଇ
1: ଆସିଛନ୍ତି ଆଜି ପିଙ୍କି ଫୋନ କରିବେ ବୋଲି ମୁଁ ଆସିଛି ଆଉ କଥା ହେବି ଆଉ
0: ବନ୍ଦନା ଆପଣ ଟିକେ କାମରେ ଯାଇଥିଲେ ଆଉ
2: ହଁ
1: ପିଙ୍କି ଆପଣଙ୍କ ଝିଅ କେମିତି ଅଛନ୍ତି ପିଙ୍କି ଆମକୁ କୁହନ୍ତୁ ଆପଣ ରଜ କେମିତି ପାଳନ କରନ୍ତି
2: ରଜ ଆଉ ଏବେ ଆଉ କଣ ହଉଛି
1: ଆପଣ କୁଆଁରୀ ଝିଅ ଥିଲେ ଆପଣଙ୍କ ଗାଁରେ କେମିତି ପାଳନ କରୁଥିଲେ
2: ରଜ ଦୋଳି ବାରିପଟ ଦୋଳି ଖେଳ କରିବାର
1: କୋଉଠି ବନ୍ଧା ହଉଥିଲା ଦୋଳିଟା
2: ଜାମଗଛରେ
1: ଦୋଳିରେ
2: ବାରିପଟ ହଁ ଦୋଳିରେ
0: ଆଉ ବାଉଁଶ ଦୋଳି କେବେ ଖେଳି ନାହାନ୍ତି କି
2: ନା ସେଇଟା ଖେଳିନି ଆମ ଆଇର ଗୋଟେ ବି ଘରେ ଯେତେବେଳେ ଯିବୁ ହେଲେ ବି ତାଙ୍କ ବାରିପଟ ହେଲେ ସବୁ ଆମ୍ବ ଗଛ ସବୁ ଅଛି ସେଇଠି ଦୋଳି ଖେଳିବାର ଆଉ ଗୋଟେ ଆମ ଘରେ ହେଲେ ଆମ ବାରିପଟ ଜାମ ଗଛ ତିଆରି କରିବାର
1: କେତେ ଜଣ ସାଙ୍ଗ ସବୁ ମିଶିକି ଖେଳନ୍ତି
2: ଆଉ ଗୋଟେ ଘର ଗ୍ରିଲରେ ସବୁ ଯୋଉ ବାନ୍ଧା ହଉ
0: ବନ୍ଦନା ପଚାରୁଛନ୍ତି କେତେ ଜଣ ସାଙ୍ଗ ମିଶିକି ଖେଳୁଥିଲ
2: ସାଙ୍ଗ
0: ହେଲେ ତ ଡକା ଡକି ହେଇକି ଯାଉଥିବ ନା କି
1: ହଁ ମୋର ମନେ ଅଛି ସ୍ମିତା ଆମେ ସବୁ ଘରୁ ପିଠାପଣା ସାଙ୍ଗରେ ନେଇଯାଉ ଆମ୍ବ ଦୁଇଟାକୁ ଚାଲିଯାଉ ସେଇଠି ସମସ୍ତେ ଗଣି ଗଣିକି 50 ଦୋଳି ଖେଳିବେ ଲାଇନରେ ଠିଆ ହେଇଥିବେ ଜଣଙ୍କୁ ସରିଲା ପରେ ଅନ୍ୟ ଜଣେ ଯାଇକି ଖେଳିବ
0: ହେଲେ ଏବେ ପିଙ୍କି ଏବେ ପିଙ୍କି ତାଙ୍କ ଝିଅଙ୍କ ପାଇଁ ଦୋଳି କରୁଥିବେ ନା
2: ଆଜି କାନ୍ଦି ଅଛି ଦୋଳି କର
0: ହେଲେ କେମିତି କଣ କରିବେ
1: ଗଛ ଥିବ ଯଦି ଆପଣ ଦୋଳି ପକେଇ ପାରନ୍ତି ପିଲାଙ୍କ ପାଇଁ
2: ଘରେ ଆମର ଘରେ ଦୁଇଟା ହ୍ୟାଙ୍ଗର କରାହେଇଛି ତ ସେଇଠି ବାନ୍ଧି ଦେଲେ ଟିକେ ଖେଳିଦେଲେ ଦିନ ଉପରୁ ବନ୍ଦ କରାହେଇଛି
0: ଟିକେ ଝୁଲେଇ ଦେଲେ ମନ ଖୁସି ହେଇଯିବ
2: ଆଜି କାନ୍ଦି ରଖିଛି ତମର ହାତ କଣ ସେ ଯୋଉ ଗଛ କରିକି ବୁଝେଇ ରଖିଛି
1: କାହିଁକି

0: ଆପଣଙ୍କ ଗାଁରେ ରଜ ପାଳନ କରିଥିବେ, କେମିତି କଣ କରୁଥିଲେ ଟିକେ କୁହନ୍ତୁ।
1: ସବୁ ଗାଁରେ କେମିତି କେମିତି ଆମ ଗାଁ ରଜ ବହୁତ ମାନେ ଯାତ୍ରା ଆଉ ଠାକୁରାଣୀ ଯାତ୍ରା ହୋମ ସବୁ ହେବ। ଗାଁ ରଜ ବହୁତ ଆଡମ୍ବର ପାଳନ କରାହଉଛି। ହଁ, ଠାକୁରଙ୍କୁ ଯା ଠାକୁର ଗାଁ ଇଏ ଠାକୁରାଣୀ ଗାଁ ବୁଲେଇବେ। ଆଉ ଆମ ଗାଁରେ ଆଉ କେବେ ଯାତ୍ରା ନାହିଁ, ରଜ ଗାଁ ଆଡମ୍ବର ଯାତ୍ରା।
2: ହେଲେ ଆପଣ କଣ ସବୁ କରୁଥିଲେ ମନେ ଅଛି?
1: ହଁ, ମୁଁ ନା ଆମ ନା ଆଉ କୁଣିଆ ବନ୍ଧୁ ଆସୁଛନ୍ତି, ଭଲ ମନ୍ଦ ପିଠା ପଣା ସବୁ ରନ୍ଧା ହଉଛି। ଆଉ
0: କଣ ଦୋଳି ଖେଳୁଛି କି
1: ପିଲାବେଳେ? ସେଟା
2: ସିଏ ଗୋଟେ ମଜା ଆଉ
1: ପିଲାବେଳେ। ଆଉ ଆମ ପାଇଁ ସ୍ପେଶାଲ ବୋଇଲେ ପିଲାମାନେ କୁଆଡେ ପଳେଇବେ କୁଆଡେ ଯିବେ ବୋଲିକି ସବୁବେଳେ ଗୋଟେ ଦୋଳି ବନ୍ଧା ହେଇଥିବ, ସେ ଦୋଳି ଆମେ ଖେଳିବାର।
2: ପିଲାଦିନର କଥା ଟିକେ ମନେ ପଡିଗଲା ନା ଆମେ କହିଲାରୁ ଆପଣଙ୍କୁ?
1: ହଁ ହଁ, ପିଲାବେଳେ ମା ବାପା ଥିବା ବଡ କଥା।
0: ଆଉ ଅଳତା ଲାଗୁଥିଲେ ନାଇଁ?
1: ହଁ ହଁ, ଅଳତା ଅଟା ହଳଦୀ ସବୁ ଲଗାଉଥିଲୁ।
0: ଆଉ ପୋଡ଼ ପିଠା ଖାଉଥିଲେ ନା ନାଇଁ?
1: କାକରା ଇଡ଼ଲି ଏମିତି ସବୁ କରୁଥିଲେ, ପୋଡ଼ ପିଠା କରୁଥିଲେ ପୋଡ଼ ପିଠା,
0: କିନ୍ତୁ ଅନ୍ୟ ପିଠା ସବୁ ହୁଏ।
1: ହଁ
0: ହଉ, ବହୁତ ଖୁସି ଲାଗିଲା ଆପଣଙ୍କ ସହିତ କଥା ହେଇକି। ତେବେ ଆପଣଙ୍କ ପସନ୍ଦର ଗାଡି ଚାଲିଲେ ପଛ ଗୀତଟି ଆମେ ଆପଣଙ୍କୁ ଶୁଣେଇ ଦଉଛୁ। ରହିଲି ମହସି, ନମସ୍କାର।
1: ନମସ୍କାର ନମସ୍କାର।

0: ସେଠି ସବୁ ହୋମଯଜ୍ଞ ବି ହେଇଥିବ, ହୋମ ହେଇଥିବ।
1: ହଁ
0: ବଢିଆ, ଆପଣ ପୁରା ଦେଖିଥିବେ ସମସ୍ତେ ଆଉ।
2: ଯୋଉ ରାମାୟଣ ମହାଭାରତ ଏସବୁ ମାନେ ଦେଖିବା ବହୁତ କମ ମିଳେ, ଯାତ୍ରା ସମୟରେ ହିଁ ପ୍ରାୟତଃ ଏସବୁ ଦେଖି ହୁଏ।
0: ଆଉ ଭଲ ବି ଲାଗେ ଦେଖିବା ପାଇଁ ବସିକି। ଆଉ ଗୋଟେ କଥା ସଂଘର୍ଷଣ ଭାଇ, ଆଉ ଗୋଟେ କଥା, ଯୋଉ 6 ମାସ ହେଲା ଫୋନ ଲାଗିଲାନି, ଆପଣ ରାଗିକି ଆଉ ଆମ କାର୍ଯ୍ୟକ୍ରମ ଶୁଣିବା ବନ୍ଦ କରିଦେଇ ନାହାନ୍ତି ତ?
2: ଏବେ କୁହନ୍ତୁ ଯେ କଣ ଗୀତ ଶୁଣିବେ। ହଁ ନିଶ୍ଚିତ,
0: କୋଉଟା ବେଶୀ ଭଲ ଲାଗୁଛି କହିଲେ? ସତ କଥା କହିଲେ
1: ବେଶୀ ଭଲ ଲାଗୁଛି ଆମର, କୃଷି ଉପରେ ଆମର
2: କୃଷି ସଂସାର
0: ଆମର ସବୁ ନାନୀ ଭାଇ ମାନଙ୍କ କଥା ବେଶୀ ଭଲ ଲାଗୁଥିବ ନା? ଆପଣ ମାନଙ୍କ ହୃଦୟରେ ଗୋଟେ ଛୋଟିଆ ସ୍ଥାନ ମାନେ କଣ ଅଧିକାର କରିବା ପାଇଁ ଆମର ଏଇଟା ହଉଛି ଗୋଟେ ଛୋଟିଆ ପ୍ରୟାସ।
2: ଆଉ ସେ ଯୋଉ ମାନେ କୃଷି ସଂସାର ଆଉ କିଷାନବାଣୀ ଶୁଣିବା ଭିତରେ ଆପଣ ନିଶ୍ଚିତ ରୂପେ ଆପଣଙ୍କ ଗାଁର ଛବିକୁ ଆପଣ ମନ ଭିତରେ ଦେଖିପାରୁଥିବେ। କୁହନ୍ତୁ କଣ ଗୀତ ଶୁଣେଇବୁ ଆଜି?
0: ଆଜ୍ଞା,
2: ଠିକ ଅଛି, ରହିଲି ଭାଇ, ନମସ୍କାର।
1: ହଁ ନମସ୍କାର।

0: ଆଉ ଗୋଟେ କଥା, ଆପଣ ଯେତେବେଳେ କାମ କରି କରି ଘରେ ଥକି ପଡନ୍ତି ସେତେବେଳେ କେମିତି କଟନ୍ତି ସମୟକୁ?
1: ଘରେ ତ ବହୁତ ଗୁଡ଼େ କାମ ଥାଉଛି, ସେମିତି ଥକିବା ପାଇଁ ଆଉ କିଛି ନାହିଁ, କଣ ତ କାମ ଥାଉଛି, ତାପରେ ମତେ ସିଲା ସିଲି ଟିକେ ଆସେ, ତ ସିଲେଇରେ କଣ ହେଲେ ଟିକେ
2: ଲାଗିଯାଏ। କଣ ସିଲେଇ ଆସେ?
1: ଡ୍ରେସ ସିଲେଇର ଆସେ।
2: ମାନେ ଯଦି ଆପଣଙ୍କୁ ଗୋଟେ ଡ୍ରେସ ସିଲେଇବା ପାଇଁ ଇଚ୍ଛା ହେଲା, ତା ପାଇଁ ଆପଣ କପଡ଼ା ନିଜେ ବାଛିକି ନେଇକି ଆସନ୍ତି ନା ଘରେ ଥିବା ଶାଢ଼ୀ ଏମିତି ସବୁ ଦେଖିକି ତା ଭିତରୁ ବାଛି ଆଣନ୍ତି?
1: ମାନେ
0: ଯେତେବେଳେ ଯୋଉ ଇଚ୍ଛା ହେଲା, କେତେବେଳେ ଶାଢ଼ୀ ତ କେତେବେଳେ କପଡ଼ା। ଆଉ ଦୁଇ ଝିଅଙ୍କ ପାଇଁ ବନଉଛନ୍ତି ନା ନାଇଁ? ଆଉ ଯୋଉ ନିଜର ହାତ ସିଲା ଡ୍ରେସ ଯେତେବେଳେ ନିଜ ଛୁଆ ମାନେ ପିନ୍ଧନ୍ତି, ତାର ଆନନ୍ଦଟା ଗୋଟେ ଅଲଗା। ଆପଣଙ୍କୁ ହିଁ ବେଶୀ ଖୁସି ଲାଗିବ।
3: ଠିକ ଅଛି, କଣ ଗୀତ ଶୁଣ।

0: ହ୍ୟାଲୋ
1: ହ୍ୟାଲୋ,
0: ହ୍ୟାଲୋ,
1: ନମସ୍କାର ମ୍ୟାଡମ୍।
0: ନମସ୍କାର ଆଜ୍ଞା, କିଏ କହୁଥିଲେ?
1: ମୁଁ ଅରୁଣ କୁମାର, ଲାଞ୍ଜିପଲ୍ଲୀ ପମ୍ପାସରୁ କହୁଛି।
0: ହଁ ଅରୁଣ ଭାଇ, ଭଲ ଅଛନ୍ତି?
1: ହଁ ଭଲ ଅଛି, ଭଲ ଅଛି।
0: ଅଫିସରୁ ନା ଘରୁ?
1: ନା ନାଇଁ, ଘରେ ଡ୍ୟୁଟିରେ ଅଛି।
0: ଯେତେବେଳେ ବି ଆପଣ ଆମ ସହିତ କଥା ହଉଛନ୍ତି, ପ୍ରାୟ ଡ୍ୟୁଟିରେ ଥାନ୍ତି ନା? ଅରୁଣ ଭାଇ, ଆଜି କ'ଣ ଗୀତ ଶୁଣିବି ଭାବିଛନ୍ତି?
1: ଆଜି ଗୋଟେ ଓଡ଼ିଆ ଫିଲ୍ମ ଗୀତର ଶେଷ ଶ୍ରାବଣର
0: ବହୁତ ସୁନ୍ଦର ଗୀତଟା। ଏଇ ଯୋଉ ଖରା ଦିନରେ ଯୋଉ ଅଞ୍ଚଳରେ ପାଣିର ଅଭାବ ହଉଛି, ସେଇ ଲୋକମାନେ ଜାଣନ୍ତି ଯେ ପାଣି ଆଣିବାଟା କେତେ କଷ୍ଟ। କିନ୍ତୁ ଆମର ଅରୁଣ ଭାଇ ଗୋଟେ ଭଲ କାମ କରୁଛନ୍ତି, ସିଏ ସମସ୍ତଙ୍କୁ ପାଣି ଯୋଗେଇ ଦେବାରେ ସାହାଯ୍ୟ କରୁଛନ୍ତି। ଆପଣଙ୍କ ପସନ୍ଦର ଗୀତଟି ଆମେ ଆପଣଙ୍କୁ ଶୁଣେଇ ଦଉଛୁ। ରହିଲୁ, ନମସ୍କାର।
1: ନମସ୍କାର, ନମସ୍କାର।

0: ପ୍ରାୟ ସମସ୍ତେ ଖରା ବିଷୟରେ କହୁଥିଲେ
1: ଆଉ ଅସହ୍ୟ ତାତି ସମ୍ଭାଳି ପାରୁନାହାନ୍ତି କହୁଥିଲେ।
0: ହଁ, ଆଉ ସେଇଥିପାଇଁ ସମସ୍ତେ ଅପେକ୍ଷା କରି ରହିଥାନ୍ତି ବର୍ଷାକୁ।
1: ସମସ୍ତଙ୍କ ଭିତରେ ଅପା ଆମ କୃଷକ ଭାଇମାନେ ବି ଆହୁରି ବେଶୀ ଅପେକ୍ଷା କରିଛନ୍ତି।
0: ହଁ, ଆମେ ଠାକୁରଙ୍କୁ ଡାକିବା ଯେ ଏଇ ବର୍ଷ ଭଲ ବର୍ଷା ହଉ, ଭଲ ଫସଲ ହଉ, ତାହେଲେ ଯାଇ ଆମ କୃଷକ ଭାଇ ବି ଖୁସି ହେବେ ଆଉ ଆମେମାନେ ବି ଖୁସି ହେବା।
1: ଆଉ ସୁସ୍ୱାଦୁ ସୁସ୍ୱାଦୁ ଖାଦ୍ୟ ପଦାର୍ଥ ବି ଆମକୁ ମିଳିବ।
0: ହଁ, ଫସଲ ଭଲ ନହେଲେ ଖାଦ୍ୟ ମିଳିବା କମିଯିବ, ତାହେଲେ ନିଶ୍ଚିତ ରୂପରେ ଖାଦ୍ୟ ସଙ୍କଟ ସୃଷ୍ଟି ହେଇଯିବ। ସେଥିପାଇଁ ଭଗବାନ କରନ୍ତୁ ଭଲ ବର୍ଷା ହଉ ଆଉ ଭଲ ଫସଲ ହଉ।
1: ଆଉ ଆମ ଶ୍ରୋତା ବନ୍ଧୁ ମାନେ ଜଲ୍ଦି ଜଲ୍ଦି ଖୁସି ହେଇଯାଆନ୍ତୁ, ବର୍ଷା ଟିକେ ଜଲ୍ଦି ହେଇଯାଉ, କିନ୍ତୁ ଏଇ ଖୁସିରେ ଯେମିତି ଆମକୁ ଫୋନ କରିବାକୁ ଭୁଲିବେନି ଯେ ଅପା।
0: ମୁଁ ଭାବୁଛି ବୋଧେ ହୁଏ ଭୁଲିବେନି,
1: ଆଉ ଟିକେ ଫୋନ ନମ୍ବରଟା ଦେଇଦେଉ ନ।
0: ହଁ, ନହେଲେ ସେମାନେ ଆମ ସହିତ କଥା କେମିତି ହେବେ ଯେ।
1: ହଁ,
0: ତାହେଲେ ଶ୍ରୋତା ବନ୍ଧୁ ଟିପି ରଖନ୍ତୁ ଆମର ଫୋନ ନମ୍ବର। ଆମର ପ୍ରଥମ ନମ୍ବରଟି ହେଲା 2222621 ଏବଂ ଦ୍ୱିତୀୟ ନମ୍ବରଟି ହେଲା 2220521।
1: ଆଉ ଆମର STD କୋଡ଼ଟି ହେଉଛି ଅପା
0: 0680।
1: ଖାଲି କ'ଣ ନମ୍ବର ଟିପିଲେ ହେବ ଶ୍ରୋତା ବନ୍ଧୁ, ଆମକୁ ଫୋନ କରିବାକୁ ପଡ଼ିବ। ଆମକୁ ଆପଣମାନେ ଫୋନ କରିପାରିବେ ପ୍ରତି ଗୁରୁବାର ଅପରାହ୍ନ 5:00 to 5:30 ମଧ୍ୟରେ।
0: ହଁ, ଆଉ ଯଦିବା ଆପଣଙ୍କର ଫୋନ ନ ଲାଗେ ତଥାପି ବି ଆମ କାର୍ଯ୍ୟକ୍ରମ ଶୁଣନ୍ତୁ। ଆମ କାର୍ଯ୍ୟକ୍ରମକୁ ଆପଣମାନେ ଶୁଣିପାରିବେ ପ୍ରତି ମଙ୍ଗଳବାର ଦିନ 10:00।
1: ଯଦି ଆପଣମାନେ ଆମ କାର୍ଯ୍ୟକ୍ରମକୁ କୌଣସି କାରଣବଶତଃ ଶୁଣିପାରିନାହାନ୍ତି, ତାହେଲେ ଏହାର ପୁନଃ ପ୍ରସାରଣ ଶୁଣିପାରିବେ ପ୍ରତି ବୁଧବାର ରାତି 10:00।
0: ସ୍ମିତାସ୍ମିନୀ, ଏବେ କିନ୍ତୁ ସମୟ ହେଲାଣି ବିଦାୟ ନେବା ପାଇଁ,
1: ତାହେଲେ ଯିବା ବାପା
0: ଚାଲ।
2: ଆଚ୍ଛା, ତୋ ହମ୍ ଚଲତେ ହୈ।

0: ବରସ୍ତେ ଡାକିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁରୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ ଏସିଛି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚଉଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ ଜୁନ୍ 12 ରୁ 16 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦନଗର ଠୁ ନେଇ ଏସ୍ପ୍ଲାନେଟ୍ ଇନ୍ଫୋସିଟି ନନ୍ଦନକାନନ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହୁଏ ଏହା କେବଳ ପିଠା ସମ୍ଭାର ନୁହେଁ ଏହା ହେଉଛି ଆମ ପରମ୍ପରା ଓ ନାରୀ ଶକ୍ତିକରଣର ପରିଚୟ ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ
1: ଲୋକଙ୍କ ସରକାରର 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଏବେ ଦେଇଛି ଓଡ଼ିଶାକୁ ସଫଳତା
2: ବିହନରୁ ବଜାର ସଂଗ୍ରହରୁ ବଣ୍ଟନ ସମସ୍ତଙ୍କ ହିତରେ ଲୋକଙ୍କ ସରକାର ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀ ମାନଙ୍କୁ ବର୍ଦ୍ଧିତ ହାରରେ MSP ମିଳୁଛି ତ୍ୱରିତ MSP ପ୍ରଦାନରେ ଓଡ଼ିଶା ଦେଶରେ ପ୍ରଥମ CM କିଷାନ ଯୋଜନାରେ ଚାଷୀ ପରିବାରକୁ ଆର୍ଥିକ ସହଯୋଗ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବସିଡି ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ରାଜ୍ୟର ଉଲ୍ଲେଖନୀୟ ଅଭିବୃଦ୍ଧି
1: ସମୃଦ୍ଧ ଓ ସଶକ୍ତ ଓଡ଼ିଶା ପାଇଁ ବିକାଶର ପ୍ରତିଶ୍ରୁତି ଓ ଜନସେବାର ପ୍ରତିବଦ୍ଧତା ଯୁବଶକ୍ତିଙ୍କ ଦକ୍ଷତା ନେତୃତ୍ୱ ଓ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ
2: ବିକାଶର ମୂଳ ମନ୍ତ୍ର ସୁଦକ୍ଷ ମାନବ ସମ୍ବଳ ଦୁର୍ନୀତି ମୁକ୍ତ ଶାସନ
1: ବିକାଶର ଧାରା ଓଡ଼ିଶା ସାରା
3: पता है न्याय विभाग भारत सरकार ने गरीब और जरूरतमंदों को न्याय दिलाने की प्रक्रिया को किया और भी आसान
4: हाँ बिल्कुल टेलीलॉ और न्याय बंधु सेवाओं का हो गया है एकीकरण
3: अब चाहे टेलीलॉ के माध्यम से मुफ्त कानूनी सलाह लेनी हो
4: या न्याय बंधु में पंजीकृत वकीलों से कोर्ट में निशुल्क कानूनी सहायता के लिए जुड़ना हो
3: दोनों एक ही ऐप पर डाउनलोड करें आज ही टेलीलॉ फॉर सिटीजंस मोबाइल ऐप अथवा लॉग इन करें www.tele-law.in या अपने नजदीकी CAC सेंटर से संपर्क करें न्याय

0: ଲୋକଙ୍କ ସରକାରଙ୍କର 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଏବେ ଦେଇଛି ଓଡିଶାକୁ ସଫଳତା।
1: ବିହନରୁ ବଜାର, ସଂଗ୍ରହରୁ ବଣ୍ଟନ, ସମସ୍ତଙ୍କ ହିତରେ ଲୋକଙ୍କ ସରକାର। ସମୃଦ୍ଧ କୃଷକ ଯୋଜନା।

ନମସ୍କାର ଶ୍ରୋତା ଭଉଣୀ, ଆପଣମାନେ ଶୁଣିଛନ୍ତି ଆମର ମହିଳା ମହଲ କାର୍ଯ୍ୟକ୍ରମ। ମୁଁ ଆପଣଙ୍କ ସହ ଅଛି ନାହିଦା। ଆଜିର ଆଲୋଚନାର ବିଷୟବସ୍ତୁ ରହିଛି ପ୍ରବାସୀଙ୍କ ପ୍ରତି ପରିବାରର ଦାୟିତ୍ୱ।

ମ୍ୟାଡମ କହିବା ଏଠି ପରିବାର ମାନସିକ ସମର୍ଥନ ତ ନିହାତି ଜରୁରୀ, ନହେଲେ ଏଠାରେ ମୁଁ ଗୋଟେ ଉଦାହରଣ କହିବି, ଯେମିତି ଆମେ ତାଙ୍କୁ ଯଦି କିଛି ସପୋର୍ଟ ନ କରିବା ତ ସେମାନେ ବାଧ୍ୟତାରେ ଜଣଙ୍କୁ ଯଦି ପ୍ରବାସୀ କରିବାକୁ ଦେବା ତେବେ ମାନସିକ ସମର୍ଥନରେ ସେ ବିକଳାଙ୍ଗ ହେଇଯିବେ, ଯଦି ସମର୍ଥନ ନ କରିବା ସେମାନେ ରୋଗଗ୍ରସ୍ତ ହୋଇପାରିବେ ବା ଏମିତି ସେମାନେ ଷ୍ଟେପ ନେଇପାରନ୍ତି ଆତ୍ମହତ୍ୟା କରିପାରିବେ ଯଦି ତାଙ୍କୁ ଆମେ ମାନସିକ ସମର୍ଥନ ନ ଦେବା। ଏଠି ମୁଁ ଗୋଟେ କହିବି ଯେ ତାଙ୍କୁ ବାଧ୍ୟବାଧକତାରେ ବା ଅନିଚ୍ଛାକୃତ ଭାବେ କାହାକୁ ଆମେ କହିବା ଯେ ପ୍ରବାସୀ କାମ କରିବା ଅର୍ଥ ରୋଜଗାର କରିବା ପାଇଁ, ସେମାନେ ଶାରୀରିକ ଭାବେ ବା ମାନସିକ ଭାବେ କାର୍ଯ୍ୟ କରିବାକୁ ଅକ୍ଷମ ହେବେ, ସେ କାର୍ଯ୍ୟଟାକୁ କରିକି ସଫଳତା ପାଇପାରିବେନି। ସେ ସଫଳତା ନ ପାଇଲେ ନିଜକୁ ଗୋଟେ ଘୃଣ୍ୟ ମନେ କରିକି ନିଜକୁ ଘୃଣ୍ୟ ମନେ କରି ମୃତ୍ୟୁ ମୁଖରେ ପଡିପାରନ୍ତି ବା ରୋଗଗ୍ରସ୍ତ ହେଇପାରନ୍ତି, ଯେମିତି ବିପି ବିପି ବଢିବ, ହାର୍ଟ ଷ୍ଟ୍ରୋକ କି ବ୍ରେନ ଷ୍ଟ୍ରୋକ ହେଇପାରେ, ଏମିତି ବି ହେଇପାରେ ଟେନସନ୍ରେ। ତେଣୁ ପାରିବାରିକ ମାନସିକ ସମର୍ଥନ ନିହାତି ଦରକାର।

0: ଯାହା କରିବାକୁ ଯାଇଛନ୍ତି ଯୋଉ କାମଟା ଯୋଉ କାର୍ଯ୍ୟ ହାସଲ କରିବା ପାଇଁ ସେଟା ସହଜରେ ହେଇପାରିବ।
1: ଆଜ୍ଞା।
0: ଯଦି ଆମେ ତାଙ୍କୁ ଛାଡିଦେବା ତ ସେମାନେ ଦୁଶ୍ଚିନ୍ତାରେ ମଧ୍ୟ ସବୁକିଛି ହରେଇ ଦେବେ।
1: ଠିକ କହିଲେ ଆପଣ। ପ୍ରବାସୀଙ୍କ ଅନୁପସ୍ଥିତିରେ ପରିବାରର ଅନ୍ୟ ସଦସ୍ୟ ମାନେ କେଉଁ ଭୂମିକା ନେବା ଦରକାର ମ୍ୟାଡମ?
0: ପ୍ରବାସୀଙ୍କ ଅନୁପସ୍ଥିତିରେ ପରିବାର ଅନ୍ୟ ସଦସ୍ୟ ମାନେ ମୁଁ କହିବି ତାଙ୍କର ସାମାଜିକ ତଥା ପାରିବାରିକ ସନ୍ତୁଳନ ରକ୍ଷା କରିବା ନିହାତି ଆବଶ୍ୟକ। ଯାହାକୁ ଆମେ ପରିବାରର ବୟୋଜ୍ୟ

0: ଦେହ ଖରାପ ହୁଏ ତ ନହେଲେ କିଛି ଗୋଟେ କାର୍ଯ୍ୟ ନିମନ୍ତେ ହେଲା କିଛି ଟଙ୍କା ଦରକାର ପଡିଲା କି ନହେଲେ ଘରେ କଣ ଗୋଟେ ଛୋଟ ଯୁକ୍ତି ତର୍କ ହେଲା ତ ଏମିତି ଛୋଟ ଛୋଟ ଘଟଣା ଗୁଡିକୁ ଫୋନ ମାଧ୍ୟମରେ କି କୌଣସି ମିଡିଆ ମାଧ୍ୟମରେ ନ ଜଣାଇକି ଆମେ ତାଙ୍କୁ ଘର ପରିବାର ଭିତରେ ବସିକି ଏମିତି ତାକୁ ସମାଧାନ କରିଦେବା ତାଙ୍କ ପାଖରେ ଆମେ ଖବରଟା ପହଞ୍ଚେଇବାନି କେବଳ ତାଙ୍କ ହସ ଖୁସିର ସମୟଟା କି ନହେଲେ ଆମର ବିବାହ ବ୍ରତ କାର୍ଯ୍ୟକ୍ରମ ଯାକ ଯଦି କହିବା ତ ସେମାନେ ପରିବାର ସହିତ ଏକାଠି ରହିବେ ଖୁସି ମଧ୍ୟ ସେଠି ଏଠି ଅନୁପସ୍ଥିତ ରହି ମଧ୍ୟ ସେମାନେ ସେଠି ମଧ୍ୟ ଖୁସି ହେଇପାରିବେ କିନ୍ତୁ ସବୁ ଅସୁବିଧା ସମସ୍ୟା ଗୁଡିକ କହି ଡେଲି ତାଙ୍କୁ ଅସୁବିଧାରେ ପକେଇବା କଥା ନୁହଁ ଏଇଟା ପରିବାରର ସବୁ ସଦସ୍ୟ ମାନେ ଏଇଟା ବୁଝିବା ଦରକାର
1: ବୁଝିବା ଦରକାର ଠିକ କହିଲେ ଆପଣ
0: ଆଜ୍ଞା
1: ପରିବାରର ଆଶା ଆଉ ଚାପ ପ୍ରବାସୀଙ୍କ ଉପରେ କିପରି ପ୍ରଭାବ ପକାଉଛି ଯଦି ଆମର ଦେଖନ୍ତୁ ଏଇଠି ଯଦି ପରିବାର କିଛି ଆଶା ରଖିଥିବେ ଆଉ କିଛି ଚାପ ବି ଦେବେ ମାନେ ଏଇଠି ପିଲାମାନେ ଭଲ
0: ଆଜ୍ଞା
1: ନାହାନ୍ତି କି କିଏ ବି ଘରର ସଦସ୍ୟ ଭଲ ନାହାନ୍ତି କିଛି ବି ଯଦି ତାଙ୍କୁ ପ୍ରେସର ଦେବେ ସେ ପ୍ରଭାବଟା କେତେ ପକାଏ ସେମାନଙ୍କୁ ପ୍ରବାସୀଙ୍କ ମାନଙ୍କୁ
0: ପରିବାର ଆଶା ତ ବହୁତ ରହୁଛି ସେଥିପାଇଁ ତ ସେମାନେ ବାଧ୍ୟ ହେଇକି ପ୍ରବାସୀ ହେଇ ଯାଉଛନ୍ତି ଯଦି ଆବଶ୍ୟକତା ଘରର ଖର୍ଚ୍ଚ ଯଦି ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ ହୁଏ ବା ଅନ୍ୟ ପରିବାର ସହିତ ଆମେ ନିଜକୁ ତୁଳନା କରିକି ଅଧିକ ଖର୍ଚ୍ଚ କରିବା ତାହେଲେ ପରିବାର ଅଟୋମେଟିକ ଋଣଗ୍ରସ୍ତ ହେବ ଏମିତି ବି ହଉଛି ଅଧିକାଂଶ ପରିବାରରେ ନିଜ ଭାଇ ଭଉଣୀ ଭଲରେ ରହିଗଲେ କି ନହେଲେ ଦାଦା କାକା ଭଲରେ ରହିଲେ ଆମେ କିନ୍ତୁ ତାଙ୍କଠୁ ଅଧିକ ଭଲରେ ରହିବା ତାଙ୍କୁ ଦେଖେଇବା ମନୋବୃତ୍ତି ଯୋଉଟା ରହୁଛି ସେଥିପାଇଁ ମଧ୍ୟ ଅଧେ ପରିବାର କଣ କରୁଛନ୍ତି ନା ଋଣଗ୍ରସ୍ତ କରି ବାକି ହେଇ ଯାଉଛନ୍ତି ସେଇଟାକୁ ସେମାନେ ସୁଝିବା ପାଇଁ ଅନ୍ୟତ୍ର ଯାଉଛନ୍ତି ଚାପ ଅଧିକ ହେଲେ କଣ ହବ ନା ମାନସିକ ଚାପଗ୍ରସ୍ତ ହୋଇ ପ୍ରବାସୀ ହୋଇ ଋଣ ପରିଶୋଧ କରିବାରେ ଗ୍ରାମାଞ୍ଚଳ ଲୋକ ପ୍ରବାସୀ ହୋଇଥାନ୍ତି ପ୍ରବାସୀଟି ପ୍ରଥମେ ଚେଷ୍ଟା କରେ କେମିତି ତାର ଋଣ ପରିଶୋଧ କରିବ କିନ୍ତୁ ସୀମିତ ରୋଜଗାର ସହିତ ସେ କଣ କରେ ନା ଓଭର ଟାଇମ ଡ୍ୟୁଟି ଡ୍ୟୁଟି କରିବାକୁ ବାଧ୍ୟ ହୁଏ ଯାଆନ୍ତି ଆମର ଭାରତ ଯେହେତୁ ଏଇ ସୁବିଧାଟା ମିଳେନି ଆମର କମ ପାରିଶ୍ରମିକରେ ସମୟ ନିର୍ଭର 8 ଘଣ୍ଟା ଡ୍ୟୁଟି କଲେ କମ ପରିଶ୍ରମ ପାଇଲେ ଆସିଲେ ବାକି ସେମାନଙ୍କର ହ୍ୟାଣ୍ଡ ଟୁ ମାଉଥ ଆମେ ଖାଲି ଖାଦ୍ୟ ଖାଇ ବଞ୍ଚିବା ପାଇଁ ହିଁ ସେତିକି ଚଳିବା ପାଇଁ ସେତିକି ଅର୍ଥ ଲାଗିଯାଏ କିନ୍ତୁ ଆମେ ଯେହେତୁ ବାହାରକୁ ଚାଲିଯାଉ ଏଜେଣ୍ଟ ମାନଙ୍କ ଥ୍ରୁରେ ସେମାନେ ଆମକୁ 8 ଘଣ୍ଟା ଏଗ୍ରିମେଣ୍ଟ କରି ନେବେ କିନ୍ତୁ ଆମକୁ 16 ଘଣ୍ଟା କରିବେ ଓଭର ଡ୍ୟୁଟି ଯୋଉଟା ଦିଅନ୍ତି ହଁ ସେଟା ତା ଦ୍ଵାରା ତାଙ୍କର କଣ ନା 2ଟା ଇନକମ ହେଇଯାଏ ସେ ଟଙ୍କାରେ ସେମାନେ ଭାବନ୍ତି ଆମେ ଓଭର ଡ୍ୟୁଟି ଟାଇମ କରି ଋଣ ପରିଶୋଧ କରିଦେବୁ କାରଣ ବାରମ୍ବାର ସେମାନଙ୍କ ପରିବାରରୁ କଣ ଯାଏ କଣ ଯାଏ ଯେ ବାକି ବଢିଗଲାଣି କି ଲୋକମାନେ ଆସିକି ମାଗୁଛନ୍ତି କି ଋଣ ଭାର ଅଧିକ ହେଇଗଲାଣି ମାନେ ହଁ ଛୁଆମାନେ ବଡ ବଡ ପ୍ରାଇଭେଟ ସ୍କୁଲରେ ପଢୁଛନ୍ତି ତାଙ୍କ ପରୀକ୍ଷା ଫିସ୍ କି ଆଡମିଶନ ଫିସ୍ ଦେବାର ଅଛି ଏମିତି ବିଭିନ୍ନ ସମସ୍ୟା ନେଇକି ବାରମ୍ବାର ତାଙ୍କ ଉପରେ ଚାପ ପକାନ୍ତି ତା ଦ୍ଵାରା ଭବିଷ୍ୟତ ପାଇଁ ସଞ୍ଚୟ ବହୁତ କମ କରିହୁଏ ଏସବୁ କ୍ଷେତ୍ରରେ ପ୍ରବାସୀ ମାନସିକ ଚାପଗ୍ରସ୍ତ ହୁଏ ଯେମିତିକି ଗୋଟେ ଆମେ ଏକ୍ସାମ୍ପଲ ଦେବା ପରିବାରର ସମସ୍ତେ ଆଶା କରନ୍ତି ଯେ ଆମେ ଭାବିଦଉ ଯେ 3 ବର୍ଷ ପାଇଁ ଯାଇଛନ୍ତି ଆସିବେ ପୁଣି ଏଠି କଣ କରିବେ କରିବେ ସେମିତି ଭାବନ୍ତିନି ସେମାନେ ଭାବିଛନ୍ତି ଯେ ମୋ ସ୍ୱାମୀକି ଭାଇକି ଯାଇଛନ୍ତି ଆଉ ଟଙ୍କା ଏମିତି ସବୁବେଳେ ଆସୁଥିବ ଆମେ ମନ ଇଚ୍ଛା ଏମିତି ଖର୍ଚ୍ଚ କରୁଥିବା ମାନେ ହେଭି ଆମାଉଣ୍ଟ ଆସୁଥିବ ମନ ଇଚ୍ଛା ସେ ଟଙ୍କାଟାକୁ ସୁନା କିଣିବାରେ ହଉ ଜାଗା କିଣିବାରେ ହଉ କି ଘର ଭଲ କୋଠା ଘର କରିବାରେ ହଉ ସେ ଟଙ୍କାଟାକୁ ଖର୍ଚ୍ଚଟାକୁ ସେ ନିଜେ ନିଜେ ବଢେଇ ଦିଅନ୍ତି ତାଙ୍କର ଆଶା ଥାଏ ଯେ ଏଇଟା ଗୋଟେ ଅନଲିମିଟେଡ ସୋର୍ସ ଯେମିତି ଟଙ୍କା ରୋଜଗାର ଏବେ ଯିବେ ପୁଣି ସେ ସବୁବେଳେ ଏମିତି ଟଙ୍କା ରୋଜଗାର କରୁଥିବେ କିନ୍ତୁ ତାଙ୍କେ ଭାବନ୍ତିନି ଯେ ସେ ତାଙ୍କର ନିଜ ଲୋକଟି ସେଠି କେତେ କଷ୍ଟ କରୁଛନ୍ତି ବା ପରିଶ୍ରମ କରୁଛନ୍ତି ଯାହା କରିବାକୁ ଯାଇଛନ୍ତି ଯୋଉ କାମଟା ଯୋଉ କାର୍ଯ୍ୟ ହାସଲ କରିବା ପାଇଁ ସେଟା ସହଜରେ ହେଇପାରିବ ଯଦି ଆମେ ତା ପରେ ସେଟା ତାଙ୍କର ଆଉ କଣ୍ଟ୍ରୋଲ ହେଇପାରେନି ଯୋଉଟା କି ପ୍ରବାସୀ ମାନଙ୍କ ଉପରେ ବେଶୀ ଚାପ ପକାଇଥାଏ
1: ଠିକ କହିଲେ ପ୍ରବାସୀଙ୍କ ସଫଳତାରେ ପରିବାରର ଅବଦାନ କେତେ ଗୁରୁତ୍ୱପୂର୍ଣ୍ଣ
0: ପ୍ରବାସୀଙ୍କ ସଫଳତାରେ ପରିବାର ପ୍ରଧାନ ତ ମୁଁ କହିବି ଏଇଟା ଅତି ଗୁରୁତ୍ୱ

0: ମୂଲ୍ୟ କିଛି ପାଇବେନି। ତେଣୁ ଛୋଟ ମୋଟ ହଉ ପଛ କି ଆମେ ତାଙ୍କୁ ସବୁ କଥାରେ ସେୟାର କରିବା, ଆଗକୁ କ'ଣ କରିବାକୁ ଚାହୁଁଛନ୍ତି ମିଶିକି ପ୍ଲାନ କରିବା, କଲେ ତାଙ୍କର ଗୋଟେ ତାଙ୍କ ଭିତରେ ଆତ୍ମସନ୍ତୋଷତା ମିଳିପାରିବ ପ୍ରବାସୀଙ୍କୁ।
1: ଆଜ୍ଞା, ପ୍ରବାସୀଙ୍କ ସହ ସମ୍ପର୍କକୁ ମଜବୁତ ରଖିବା ପାଇଁ ପରିବାର କ'ଣ କରିପାରିବ?
0: ତ ପ୍ରଥମେ କହିବା ପ୍ରତ୍ୟେକ ଦିନ ସେମାନଙ୍କ ସହିତ କଣ୍ଟାକ୍ଟ ରଖିବା, ସେମାନେ ଯେତେବେଳେ ଡ୍ୟୁଟି ଯିବା ପୂର୍ବରୁ ବା ଡ୍ୟୁଟି ଆସିଲା ପରେ ଅନ୍ତତଃ ପକ୍ଷେ ଦିନକୁ ଥରେ ଉପଛେ ଆମେ ଫୋନ କରିବା
1: ଫୋନ
0: ତାଙ୍କର
1: କରିକି ହଁ
0: ଦେହ
1: ବରାବର
0: ଆଜ୍ଞା ସ୍ୱାସ୍ଥ୍ୟ କଥା ଆମେ ତାଙ୍କ ସେ ବାହାରେ ଯେହେତୁ ରହୁଛନ୍ତି ଆମେ ଡେଲି ତାଙ୍କ ସହ ନ କଥା ହେଲେ ତାଙ୍କ ଦେହ କଥା ନ ବୁଝିଲେ ତାଙ୍କୁ ଗୋଟେ ଗିଲ୍ଟ ଫିଲ୍ ହବ ଯେ ଏତେ ଦୂର ଆସିଲି ମୋ ସହିତ କିଏ କିଛି
1: କଥା
0: ସମ୍ପର୍କ
1: ନାହିଁ।
0: ରଖୁନାହାନ୍ତି। ତାଙ୍କ ସାମାଜିକ ହଉ କି ସ୍ୱାସ୍ଥ୍ୟ କଥା ହଉ ସେଠାକାର ପରିସ୍ଥିତି ବିଷୟରେ ହଉ ଦି ଚାରି ପଦ ମଧ୍ୟ କଥା ହେଲେ ତାଙ୍କୁ ଟିକେ ଭଲ ଲାଗିବ। ଆଉ ଆମେ କହିପାରିବା ରୋଜଗାର ଅର୍ଥର ସୁପରିଚାଳନାକୁ ସୁନିଶ୍ଚିତ କରିପାରିବା, ତାଙ୍କେ ଯାହା ରୋଜଗାର କରୁଛନ୍ତି ସେ ଅର୍ଥକୁ ଆମେ ସୁପରିଚାଳନାକୁ ସୁନିଶ୍ଚିତ କରିବା, ବା ପ୍ରବାସୀଙ୍କ ନିକଟରେ ଥିବା ଅନ୍ୟ ସାଙ୍ଗସାଥୀ ମାନଙ୍କ ସହିତ କଣ୍ଟାକ୍ଟ କରିବା ଯେ ଯଦି ତାଙ୍କେ ଅସୁସ୍ଥତାରେ ପଡିଛନ୍ତି ତାଙ୍କୁ ଆମେ ପାଖ ପଡିକା ସହିତ ସମ୍ପର୍କ ନ ରଖିଥିବା ତ ବାହାରେ ସେମାନଙ୍କ ଦାୟିତ୍ୱ କିଏ ନବ। ତେଣୁ ଆମେ
1: ଆଜ୍ଞା
0: ଯଦି ତାଙ୍କ ସର୍କଲରେ ମାନେ ଅଛନ୍ତି ତାଙ୍କ ସହିତ କଣ୍ଟାକ୍ଟରେ ରହିବା ବନ୍ଧୁ ବାନ୍ଧବ ସମ୍ପର୍କୀୟ ଭଳି, ତ ଆମର ସେଠି ସେମାନଙ୍କର ଦାୟିତ୍ୱ ସେମାନେ ନେଇପାରିବେ। ହସ୍ପିଟାଲ ହଉ କି କୌଣସି ଜିନିଷ ଦରକାର ପଡିଲା ତ ସାଙ୍ଗେ ସାଙ୍ଗେ ସେମାନେ ଯୋଗାଇ ଦେବେ, ତ ତାଙ୍କର ସେଠାର ସାଙ୍ଗସାଥି ମାନଙ୍କ ସହିତ ଆମକୁ କଣ୍ଟାକ୍ଟ ରଖିବାକୁ ପଡିବ। ଆଉ କହିପାରିବା ଅନ୍ୟମାନଙ୍କ ଦ୍ୱାରା କିଛି ଏମିତି ସେ ଭଲ ପାଉଥିବା ଜିନିଷ ପଠେଇବା ଯାକୁ ସେ ଖାଇବାକୁ ପସନ୍ଦ କରନ୍ତି ବା ପିନ୍ଧିବାକୁ ପସନ୍ଦ କରନ୍ତି, ଜାଣିଲେ ଯେ କିଏ ପଡ଼ିଶାର ଯାଉଛନ୍ତି କି ଅନ୍ୟ କେଉଁ ଗାଁରେ ଯାଉଛନ୍ତି ତାଙ୍କ ପସନ୍ଦର କିଛି ଜିନିଷ ପଠେଇଲେ ସେ ଟିକେ ମାନସିକ ଭାବେ ଦୃଢ଼ ରହିବାରେ ସାହାଯ୍ୟ କରିବ, ତାଙ୍କର ପରିବାର ସହିତ ଟିକେ ଭଲ ସମ୍ପର୍କ ରହିପାରିବ। ତାପରେ ଆମେ ସେ ଯେଉଁ ଦେଶକୁ ଯାଉଛନ୍ତି ସେ ଦେଶ ବିଷୟରେ ଆମେ ସବିଶେଷ ତଥ୍ୟ ରଖିବା, ଯେମିତିକି ବିଭିନ୍ନ ରୁଲ୍ସ ବିଷୟରେ ଜାଣିବା ନିହାତି ଦରକାର, କାଳେ କେତେବେଳେ ଅସୁବିଧା ହବ କ'ଣ ହବ, ତ ଆମେ ଯଦି ସେ ନିୟମ ଗୁଡିକୁ ଜାଣିଥିବା ତ ଆମର ଭବିଷ୍ୟତରେ ମଧ୍ୟ ଦରକାରରେ ମଧ୍ୟ ଆସିପାରିବ। ତାପରେ ଆମେ ଫୋନରେ କଣ୍ଟାକ୍ଟରେ ଆମ ଦେଶର ପୂଜା ପର୍ବ ଆମେ କେମିତି କରୁଛେ ଆଉ ସେଇ ଦେଶରେ କେମିତି ତାଙ୍କ ଚାଲିଚଳନ କେମିତି ବେଶପୋଷାକ କେମିତି ତାଙ୍କର କ'ଣ ପର୍ବପର୍ବାଣି କେମିତି ପାଳନ କରୁଛନ୍ତି ଏମିତି ଭାବ ଆଦାନ ପ୍ରଦାନ କଲେ ମଧ୍ୟ ତାଙ୍କ ସମୟଟା ଟିକେ ଖୁସିରେ ଖୁସିରେ କଟିଯିବ, ଏହାଦ୍ୱାରା ମଧ୍ୟ ସମ୍ପର୍କଟା ମଧ୍ୟ ମଜବୁତ ବି ହେଇପାରିବ।
1: ଆଜ୍ଞା
0: ଆମେ କହିପାରିବା ତାଙ୍କର ସମସ୍ୟା ସେଠାକାର ଯଦି କିଛି କର୍ମସ୍ଥଳର ସମସ୍ୟା ଅଛି ତାର ସେ ସମସ୍ୟାକୁ ବୁଝି ତାର ସଲ୍ୟୁସନ୍ ବାହାର କରିବା, ଏଟା ମୁଁ ଭାବୁଛି ଏଟା ସବୁଠୁ ବଡ କଥା।
1: ଆଜ୍ଞା
0: ଯଦି କିଛି ସମସ୍ୟା ତାଙ୍କର ରହୁଛି ତ ଆମେ ପାରିବାରିକ ସମ୍ପର୍କ ରଖିଥିଲେ ତାଙ୍କୁ ମଧ୍ୟ ଆମେ ଡକେଇ ଆଣିପାରିବା ବା ତାର ସମାଧାନର ବାଟ ଖୋଜିକି କ'ଣ କରିପାରିବା, ଏଇଟା ତେଣୁ ଆମକୁ ଡେଲି ତାଙ୍କ ସହିତ ସମ୍ପର୍କ ରଖିବାକୁ ପଡିବ।
1: ଆଜ୍ଞା ଶେଷରେ କୁହନ୍ତୁ ମ୍ୟାଡମ, ଯୋଉ ଏବେର ନୂତନ ପିଢି ପ୍ରବାସୀ ପରିବାର ସଦସ୍ୟଙ୍କ
0: ଆଜ୍ଞା
1: ପ୍ରତି କିପରି ସମ୍ମାନ ସହଯୋଗ ପ୍ରଦର୍ଶନ କରିଦେବେ?
0: ଏଠି ଗୋଟେ କଥା କହିବି, ଯଦି କହନ୍ତି ଗାଁ ଗହଳିରେ ସମସ୍ତେ ଯାହାର ନାହିଁ ଅନ୍ୟ ଗତି ତାର ହୁଏ ବିଦେଶରେ ଗତି, ଏଟା ଗୋଟେ ସାଧାରଣତଃ ଏମିତି ଗୋଟେ ଧାରଣା ଅଛି, ତ ଏଇ ଧାରଣାକୁ ସାମାଜିକ ତଥା ପାରିବାରିକ ସଦସ୍ୟଙ୍କ ମନରୁ ମୂଳପୋଛ କରିବାକୁ ପଡିବ। ସେମାନେ ଯାଇଛନ୍ତି ଅନ୍ୟ ଦେଶରେ କାମ କରିବାକୁ, ତାକୁ ଯଦି ଆମେ ଏମିତି ଥଟ୍ଟା ପରିହାସ କରିବା ତାହେଲେ ସେମାନେ ତ ନିଜେ ଭାଙ୍ଗି ପଡିବେ। ସେମାନେ ହେଉଛନ୍ତି ଆମ ଦେଶର ଆର୍ଥିକ ମେରୁଦଣ୍ଡ, ଯେହେତୁ ଫରେନ୍ କଣ୍ଟ୍ରି ଯାଉଛନ୍ତି ସେମାନେ ଆମର ଫରେନ୍ କରେନ୍ସି ବଢେଇବାରେ ଦେଶକୁ ସୁଦୃଢ କରିବାରେ ସେମାନଙ୍କର ମୁଖ୍ୟ ଭୂମିକା ଅଛି, ତ ନୂତନ ଜ୍ଞାନ କୌଶଳକୁ ଶିକ୍ଷା କରି ନିଜ ଦେଶରେ ବ୍ୟବହାରକୁ ସୁନିଶ୍ଚିତ କରିବା ତାଦ୍ୱାରା ପରିବାରର ସମ୍ମାନ ବୃଦ୍ଧି ହେଇପାରିବ। ସେମାନେ ଅନ୍ୟ ଦେଶରୁ ଯାହା ଶିଖିକି ଆସିଛନ୍ତି ଆମେ ଯଦି ନେକ୍ସଟ ଟାଇମ୍ ନ ଗଲେ ତ ସେଇ ଜ୍ଞାନ କୌଶଳକୁ ଯଦି ଆମ ଦେଶରେ ବିନିଯୋଗ କରି କିଛି ବି କରିପାରିବେ ତାହେଲେ ତାଙ୍କର ସମ୍ମାନ ମଧ୍ୟ ବଢିପାରିବ, ଆଗ୍ରହ ତାଙ୍କୁ ଦେଖିକି ମଧ୍ୟ ଅନ୍ୟମାନେ ମଧ୍ୟ ଆଗ୍ରହ ହେବେ। ତେଣୁ ପ୍ରବାସୀମାନଙ୍କୁ ଉପଯୁକ୍ତ ସମ୍ମାନ ମିଳିବା ଦରକାର, ତାଙ୍କ ଜ୍ଞାନ କୌଶଳକୁ ମଧ୍ୟ ଆମେ ତାଙ୍କୁ ତାରିଫ କରିବା ଦରକାର।
1: ଆଜ୍ଞା ନିଶ୍ଚୟ ମ୍ୟାଡମ, ବହୁତ ଭଲ ବିଚାର ଥିଲା ଆପଣଙ୍କର ଆଉ

ଶ୍ରୋତାମଣି, ପ୍ରବାସୀମାନେ କେବଳ ନିଜ ପରିବାର ନୁହେଁ, ସମାଜ ଓ ଦେଶର ଉନ୍ନତି ମଧ୍ୟ ଅବଦାନ ରଖୁଛନ୍ତି। ସେମାନଙ୍କ ପରିଶ୍ରମ ଓ ତ୍ୟାଗକୁ ସମ୍ମାନ ଦେବା ଆମ ସମସ୍ତଙ୍କର ଦାୟିତ୍ୱ। ପରିବାରର ସ୍ନେହ, ବିଶ୍ୱାସ ଓ ସହଯୋଗ ସେମାନଙ୍କୁ ପ୍ରତ୍ୟେକ କଷ୍ଟ ସହିବାର ଶକ୍ତି ଦେଇଥାଏ। ଶେଷରେ ମୁଁ ଏତିକି ହିଁ କହିବି ଭଉଣୀ, ପ୍ରବାସୀ ଯେତେ ଦୂରେ ଥାନ୍ତୁ ନା କାହିଁକି, ପରିବାରର ଭଲ ପାଇବା ଓ ଆପଣାପଣ ସେମାନଙ୍କ ପାଇଁ ସବୁବେଳେ ଏକ ଆଶ୍ରୟସ୍ଥଳ। ତେଣୁ ଆସନ୍ତୁ, ପ୍ରବାସୀଙ୍କ ତ୍ୟାଗକୁ ସମ୍ମାନ ଜଣାଇ ସେମାନଙ୍କ ପ୍ରତି ଆମ ଦାୟିତ୍ୱକୁ ସଠିକ୍ ଭାବେ ପାଳନ କରିବା। ତେବେ ପୁଣି ଆଜି ତ ସମୟ ଆସିଲାଣି, ଏହା ସହିତ ଆଜିର ଆମ ମହିଳା ମହଲ କାର୍ଯ୍ୟକ୍ରମକୁ ଆମେ ଏଠି ଶେଷ କରୁଛୁ। ମୁଁ ନାହିଦା ଆପଣଙ୍କଠାରୁ ବିଦାୟ ନେଉଛି। ନମସ୍କାର।

ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଦୁଇ ଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। କ୍ରମାଗତ ଭାବେ ସପ୍ତମ ଥର ପାଇଁ G7 ସମ୍ମିଳନୀରେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ସ୍ଲୋଭାକିଆ ଗସ୍ତ ଉଭୟ ଦେଶ ମଧ୍ୟରେ ଦୃଢ଼ ବାଣିଜ୍ୟିକ ସମ୍ପର୍କ ସ୍ଥାପନ ସହ ଯୁବପିଢ଼ି ପାଇଁ ଲାଭପ୍ରଦ ହେବା ସୂଚନା। ନିଟ୍ UG ପୁନଃ ପ୍ରବେଶିକା ପରୀକ୍ଷା ପୂର୍ବରୁ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମ ଉପରେ ପ୍ରତିବନ୍ଧକ ଜାରି କଲେ କେନ୍ଦ୍ର ସରକାର। ଗଣତାନ୍ତ୍ରିକ ପ୍ରକ୍ରିୟାରେ ନାଗରିକମାନଙ୍କ ବୃହତ୍ତର ଯୋଗଦାନ ଉପରେ ଗୁରୁତ୍ୱାରୋପ କଲେ ବାଚସ୍ପତି ଓମ୍ ବିର୍ଲା। ଏବଂ FIH ହକି ପ୍ରତିଯୋଗିତାରେ ସେମିଫାଇନାଲରେ ପ୍ରବେଶ କଲା ଭାରତୀୟ ମହିଳା ହକି ଦଳ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦେଶ ଗସ୍ତ ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସର ଏଭିଆନ୍ରେ ପହଞ୍ଚିବା ପରେ G7 ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଆଜି ସ୍ଲୋଭାକିଆ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଫ୍ରାନ୍ସ ଯାତ୍ରା କରିଛନ୍ତି। ଗତକାଲିଠାରୁ ଆରମ୍ଭ ହୋଇଥିବା G7 ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଏହା କ୍ରମାଗତ ଭାବେ ସପ୍ତମ ଥର ପାଇଁ ଯୋଗଦାନ ହେବ ଏବଂ ଭାରତର ତ୍ରୟୋଦଶ ଅଂଶଗ୍ରହଣ ହେବ। G7 ସମ୍ମିଳନୀ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମିଳନୀରେ ଗ୍ଲୋବାଲ୍ ସାଉଥ୍ର ପ୍ରମୁଖ ସ୍ୱର ଭାବେ ପ୍ରତିନିଧିତ୍ୱ କରିବେ। ଫ୍ରାନ୍ସରେ ପହଞ୍ଚିବା ପରେ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଔପଚାରିକ ଭାବେ ଆଜି ସନ୍ଧ୍ୟାରେ ସ୍ୱାଗତ କରିବେ। ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଏକ ଉଚ୍ଚସ୍ତରୀୟ ଅଧିବେଶନରେ ଯୋଗଦେବେ। ଏହି ସମ୍ମିଳନୀ କାଳରେ କାନାଡ଼ା ଓ ଯୁକ୍ତରାଷ୍ଟ୍ରର ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ବିଶ୍ୱ ନେତୃବୃନ୍ଦଙ୍କ ସହ ଶ୍ରୀ ମୋଦି ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପ୍ୟାରିସ୍ରେ ପହଞ୍ଚିବାର ସମ୍ଭାବନା ରହିଛି। ଫ୍ରାନ୍ସ ଗସ୍ତର ଅଂଶବିଶେଷ ଭାବରେ ଗୁରୁବାର ସକାଳେ ପ୍ରଧାନମନ୍ତ୍ରୀ ସେଠାକାର ପ୍ରମୁଖ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପରେ ପ୍ରଧାନମନ୍ତ୍ରୀ ଭାଇବାଟେକ୍ ସମ୍ମିଳନୀରେ ଯୋଗଦେବେ। ସେହିଦିନ ସନ୍ଧ୍ୟାରେ ଶ୍ରୀ ମୋଦି ସେଠାରେ ରହୁଥିବା ଭାରତୀୟ ଅଧିବାସୀଙ୍କ ସହ ବାର୍ତ୍ତାଳାପ କରିବେ। କାର୍ଯ୍ୟକ୍ରମରେ ଭାରତର ସମୃଦ୍ଧ ଐତିହ୍ୟ ସମ୍ପର୍କିତ ସାଂସ୍କୃତିକ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଆଧାର ଏକକ ପରିଚୟପତ୍ରର ଅପବ୍ୟବହାର ନେଇ ଆଗତ ଆବେଦନର ଶୁଣାଣି ପାଇଁ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡ଼ିକୁ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ନାଗରିକତା, ଆବାସିକ ଠିକଣା ଏବଂ ବାସସ୍ଥାନ କ୍ଷେତ୍ରରେ ଆଧାର ପରିଚୟପତ୍ର ବ୍ୟବହାର ଉପରେ କଟକଣା ଜାରି କରିବା ସହ ଏହାକୁ କେବଳ ଚିହ୍ନଟ ପ୍ରମାଣୀକରଣ ପାଇଁ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେବା ପାଇଁ ଆଗତ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ଜବାବ ଦାଖଲ ଲାଗି କେନ୍ଦ୍ର ସରକାର ସମେତ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସ୍ଲୋଭାକିଆକୁ ତାଙ୍କ ଗସ୍ତ ସଫଳ ହୋଇଛି ଏବଂ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆଗାମୀ ଦିନରେ ଆହୁରି ଦୃଢ଼ ହେବ। ସ୍ଲୋଭାକିଆ ଗସ୍ତ ଶେଷ କରିବା ପରେ ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି ଯେ ଉଭୟ ଦେଶ ମଧ୍ୟରେ ଦୃଢ଼ ବାଣିଜ୍ୟିକ ସମ୍ପର୍କ ଯୁବପିଢ଼ି ପାଇଁ ଲାଭପ୍ରଦ ହେବ। ସ୍ଲୋଭାକିଆ ପ୍ରତିପକ୍ଷ ରବର୍ଟ ଫିକୋ ସେଠାକାର ସରକାର ଓ ଜନସାଧାରଣଙ୍କୁ ଆତିଥ୍ୟତା ପାଇଁ ଶ୍ରୀ ମୋଦି ଧନ୍ୟବାଦ ଦେଇଛନ୍ତି। ଭାରତ ସ୍ଲୋଭାକିଆ ଭାଗିଦାରୀତାରେ ସ୍ଲୋଭାକିଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ସିବି ଜଜ୍ କହିଛନ୍ତି। ସ୍ଲୋଭାକିଆ ରାଜଧାନୀ ବ୍ରାଟିସ୍ଲାଭାଠାରେ ଗଣମାଧ୍ୟମକୁ ସମ୍ବୋଧନ କରି ସେ କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର

0: 52 ବୀମାବର୍ଷୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ 8 ଜଣଙ୍କ ମୃତ୍ୟୁ ଘଟିଛି। ଗତ ରାତିରେ ଆମେରିକା ବିମାନ ଘାଟିରୁ ଏହି ବୋମାବର୍ଷୀ ବିମାନ ଜରୁରୀକାଳୀନ କ୍ରୁ ସଦସ୍ୟମାନଙ୍କୁ ନେଇ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆକାଶମାର୍ଗରୁ ଉତ୍ତୋଳନ କରାଯାଇଥିବା ଭିଡ଼ିଓରୁ ଏକ ରନ୍ୱେ ନିକଟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ। B-52 ବୋମାବର୍ଷୀ ବିମାନର ଉଭୟ ପାରମ୍ପରିକ ଯୁଦ୍ଧାସ୍ତ୍ର ଓ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବା କ୍ଷମତା ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଷ୍ଟ୍ରୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା ନିଟ୍ UG 2026 ପୁନଃ ପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ ଚଳିତ ମାସ 22 ତାରିଖ ପର୍ଯ୍ୟନ୍ତ କଟକଣା ଜାରି କରିଛନ୍ତି। ସୂଚନାଯୋଗ୍ୟ, ଚଳିତ ମାସ 21 ତାରିଖରେ ନିଟ୍ UG ପ୍ରବେଶିକା ପରୀକ୍ଷା ପୁନର୍ବାର ଅନୁଷ୍ଠିତ ହେବ। ଜାତୀୟ ପରୀକ୍ଷଣ ସଂସ୍ଥା NDA କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି। ଚଳିତ ମାସ 30 ତାରିଖ ପର୍ଯ୍ୟନ୍ତ କୌଣସି ମେସେଜ୍କୁ ଯେଭଳି ସଂଶୋଧନ କରାଯାଇ ନପାରିବ ସେ ନେଇ ପଦକ୍ଷେପ ନେବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ ଦିଆଯାଇଥିବା NTA ପକ୍ଷରୁ କୁହାଯାଇଛି। ଏହି ବ୍ୟବସ୍ଥା ଥିବାରୁ ଗତ ନିଟ୍ UG ପରୀକ୍ଷା ପ୍ରଶ୍ନପତ୍ରକୁ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମରେ ସଂଶୋଧନ କରାଯାଇ ପ୍ରଶ୍ନପତ୍ର ପ୍ରଘଟ କରାଯାଇଥିବା ପ୍ରଚାର କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଏହି ପଦକ୍ଷେପ ସ୍ୱଚ୍ଛ ଏବଂ ସୁରକ୍ଷିତ ପରୀକ୍ଷା ପରିଚାଳନା ଦିଗରେ ସହାୟକ ହେବ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା NTA କହିଛି। ଜାତୀୟ ପରୀକ୍ଷଣ ସଂସ୍ଥା NTA ପକ୍ଷରୁ ଆସନ୍ତା 21 ତାରିଖରେ ହେବାକୁ ଥିବା ନିଟ୍ UG ପୁନଃ ପ୍ରବେଶିକା ପରୀକ୍ଷା ନିମନ୍ତେ ଆଡ୍ମିଟ୍ କାର୍ଡ଼ ଉପଲବ୍ଧ ହୋଇଛି। ସୂଚନା ଅନୁଯାୟୀ ଆଡ୍ମିଟ୍ କାର୍ଡ଼ ଉପଲବ୍ଧ ହେବାର 24 ଘଣ୍ଟା ମଧ୍ୟରେ 10 ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଏହା ଡାଉନ୍ଲୋଡ଼୍ କରିଛନ୍ତି। ପରୀକ୍ଷାର୍ଥୀମାନେ ଯେଭଳି ସହଜରେ ଆଡ୍ମିଟ୍ କାର୍ଡ଼ ଡାଉନ୍ଲୋଡ଼୍ କରିପାରିବେ ସେ ନେଇ ସର୍ଭର ଉପରେ ନଜର ରଖାଯାଇଥିବା କୁହାଯାଇଛି। ବାଚସ୍ପତି ଓମ୍ ବିର୍ଲା ଗଣତାନ୍ତ୍ରିକ ପ୍ରକ୍ରିୟାରେ ନାଗରିକମାନଙ୍କ ବୃହତ୍ତର ଯୋଗଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ବିକଶିତ ଭାରତ ଯୁବ ସଂସଦ 2026 କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରେ ଅଂଶଗ୍ରହଣକାରୀମାନଙ୍କ ସହ ଆଲୋଚନା ବେଳେ ଶ୍ରୀ ବିର୍ଲା କହିଛନ୍ତି, ଭାରତ ବିଶ୍ୱର ବୃହତ୍ ଜନସଂଖ୍ୟା ବିଶିଷ୍ଟ ସାଂସ୍କୃତିକ ବିବିଧତା ଓ ଭୌଗୋଳିକ ସ୍ଥିତି ସମ୍ପନ୍ନ ଦେଶ ହୋଇଥିବା ବେଳେ ଭାରତ ସ୍ୱାଧୀନତା ପରେ ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ର ପାଲଟିଛି। ଏଥିରେ ଲୋକମାନଙ୍କର ଯୋଗଦାନ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି। ଦେଶର ଭବିଷ୍ୟତକୁ ଆକାର ଦେବା ଏବଂ ବିକଶିତ ଭାରତର ଲକ୍ଷ୍ୟ ପୂରଣ ଦିଗରେ ଗଣତନ୍ତ୍ରରେ ସକ୍ରିୟ ଓ ସମାବେଶୀ ଯୋଗଦାନ ଜରୁରୀ ବୋଲି ଶ୍ରୀ ବିର୍ଲା କହିଛନ୍ତି।
1: କେସେ ହମ୍ ବିକଶିତ ଭାରତ କେ ସଂକଳ୍ପ ପୂରା କର ସକତେ ହୈଁ ଇସକେ ଲିଏ ୟୁବା ସଂସଦ କେ ମାଧ୍ୟମ ସେ ତର୍କ ସଂବାଦ କି ସଂସ୍କୃତି କୁ ବଢାନେ କା ଏ କାର୍ଯ୍ୟକ୍ରମ ଆୟୋଜନ କିୟା ଔର ନିଶ୍ଚିତ ରୂପ ସେ ଆଜ 50 ଲକ୍ଷ ସେ ଜ୍ୟାଦା ୟୁବା ୟୁବା ସଂସଦ ସେ ଜୁଡେ ଅଲଗ ଅଲଗ ରାଜ୍ୟ କେ ଅନ୍ଦର ୟୁବାଓ ନେ ଉସ ରାଜ୍ୟ କେ ବିକଶିତ ଔର ବିକଶିତ କେ ସାଥ ଭାରତ ବିକଶିତ କେ ସପ୍ନୋ କୋ ସାକାର କରନେ କେ ଲିଏ ଅପନେ ବିଚାର କେ।
0: ଭାରତୀୟ ଗଣତନ୍ତ୍ର କେବଳ ଏକ ଶାସନ ବ୍ୟବସ୍ଥା ନୁହେଁ ବରଂ ଦେଶର ଗଣତାନ୍ତ୍ରିକ ସଂସ୍କୃତିରେ ଜନସାଧାରଣଙ୍କ ପୂର୍ଣ୍ଣ ଯୋଗଦାନ, ନେତୃତ୍ୱ, କର୍ତ୍ତବ୍ୟ, ଚିନ୍ତନ ଓ ଜାତୀୟ ସ୍ୱାର୍ଥ ଭଳି ପ୍ରସଙ୍ଗ କ୍ଷେତ୍ରରେ ଆଲୋଚନା ପାଇଁ ଏହି ଯୁବ ସଂସଦ ଏକ ପ୍ରମୁଖ ମଞ୍ଚ ବୋଲି ଲୋକସଭା ବାଚସ୍ପତି କହିଛନ୍ତି। ନ୍ୟୁଜିଲାଣ୍ଡର ଅକ୍ଲାଣ୍ଡରେ ଚାଲିଥିବା FIH ହକି ପ୍ରତିଯୋଗିତାରେ ଭାରତୀୟ ମହିଳା ହକି ଦଳ ସେମିଫାଇନାଲରେ ପ୍ରବେଶ କରିଛି। ପୁଲ୍ ଏ'ର ଦ୍ୱିତୀୟ ମ୍ୟାଚ୍ରେ ଭାରତ 2-1 ଜାପାନକୁ ପରାସ୍ତ କରିଛି। ଏହି ବିଜୟ ଫଳରେ ଭାରତ ପୁଲ୍ ଏ'ରେ 6 ପଏଣ୍ଟ ସହ ସେମିଫାଇନାଲରେ ପ୍ରବେଶ କରିଛି। ଆସନ୍ତା ଗୁରୁବାର ଦିନ ପୁଲ୍ ଏ'ର ଶେଷ ମ୍ୟାଚ୍ରେ ଭାରତ ଏବଂ ଉରୁଗୁଏ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ସେହିଦିନ ଜାପାନ ଓ ଆମେରିକା ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଖେଳାଯିବ। ଚଳିତ ତ୍ରିରାଷ୍ଟ୍ରୀୟ କ୍ରିକେଟ୍ ସିରିଜ୍ରେ ଇଣ୍ଡିଆ ଏ ଦଳରେ ପେସ୍ ବୋଲର ଅଶୋକ ଶର୍ମାଙ୍କୁ ସାମିଲ କରାଯାଇଛି। ଯୁଦ୍ଧବୀର ସିଂ ଆହତ ହୋଇଥିବାରୁ ତାଙ୍କ ସ୍ଥାନରେ ଅଶୋକ ଶର୍ମାଙ୍କୁ ଦଳରେ ନିଆଯାଇଛି। ଯୁଦ୍ଧବୀର ଫିଲ୍ଡିଂ କରୁଥିବା ବେଳେ ଡାହାଣପଟ କାନ୍ଧରେ ଯନ୍ତ୍ରଣା ଅନୁଭବ କରିଥିଲେ। ଡାକ୍ତରୀ ଟିମ୍ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଏହି ତ୍ରିରାଷ୍ଟ୍ରୀୟ କ୍ରିକେଟ୍ ସିରିଜ୍ରେ ଇଣ୍ଡିଆ ଏ 2 ମ୍ୟାଚ୍ରେ ଆଫଗାନିସ୍ତାନ ଏ ଓ ଆୟୋଜକ ଶ୍ରୀଲଙ୍କା ଏଠାରୁ ପରାସ୍ତ ହୋଇଥିବା ବେଳେ ଆସନ୍ତାକାଲି ଆଫଗାନିସ୍ତାନ ଏ ବିପକ୍ଷରେ ପରବର୍ତ୍ତୀ ମ୍ୟାଚ୍ ଖେଳିବ। ଶ୍ରୀଲଙ୍କାର ରଣଗିରି ଦାମ୍ବୁଲା ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ମ୍ୟାଚ୍ ଅନୁଷ୍ଠିତ ହେବ। ଫିଫା ବିଶ୍ୱକପ୍ 2026 ଚାରିଟି ମ୍ୟାଚ୍ ଅମୀମା

ନୂଆପଡ଼ା ଜିଲ୍ଲା ସଦ୍ଭାବନା ସଭାଗୃହରେ କେନ୍ଦ୍ର ସରକାରଙ୍କ 12 ବର୍ଷ ଓ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ପଞ୍ଚାୟତରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ କାର୍ଯ୍ୟକ୍ରମରେ ସାମ୍ବାଦିକ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହିତ ଆଲୋଚନା କରିଛନ୍ତି। ନୂଆପଡ଼ା ଜିଲ୍ଲାରେ 44,000 ଲକ୍ଷପତି ଦିଦି ସୃଷ୍ଟି କରାଯାଇଥିବା ନେଇ ମନ୍ତ୍ରୀ ଶ୍ରୀ ନାୟକ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ 36,000 ଉର୍ଦ୍ଧ୍ୱ ଲକ୍ଷପତି ଦିଦିଙ୍କୁ ବ୍ୟାଙ୍କ ସହିତ ସଂଯୁକ୍ତ କରାଯାଇ ଋଣ ବାବଦକୁ 92,00,000 ଆର୍ଥିକ ସହଯୋଗ ପ୍ରଦାନ କରାଯାଇଥିବା ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ବୌଦ୍ଧ ବ୍ଲକ ବୋଲାକିରାଠାରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଶିଶୁ ଶ୍ରମିକ ଆଇନ, ଯୌତୁକ ନିର୍ଯାତନା ଓ ମହିଳା ସୁରକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୋରାଜଜ୍ ପ୍ରତାପ କୁମାର ପାତ୍ରଙ୍କ ସମେତ ଆଇନ ବିଭାଗ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଅନୁଯାୟୀ ଆଜିଠାରୁ ନୂଆଦିଲ୍ଲୀରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି। ଜୁନ୍ 26 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବୈଠକରେ ଉଭୟ ରାଜ୍ୟର ପ୍ରତିନିଧିମାନେ ମହାନଦୀ ଜଳବଣ୍ଟନ ଓ ଏଥିସହିତ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରୁଛନ୍ତି। ସୂଚନା ଅନୁଯାୟୀ ଏହି ଆଲୋଚନାରେ ସବିଶେଷ ରିପୋର୍ଟ ଟ୍ରିବ୍ୟୁନାଲଙ୍କ ନିକଟରେ ଦାଖଲ କରାଯିବ। ବୌଦ୍ଧ ଜିଲ୍ଲାରେ ବକେୟା ରହିଥିବା ପେନ୍ସନ୍ ମାମଲାଗୁଡ଼ିକର ଆସନ୍ତା 7 ଦିନ ମଧ୍ୟରେ ସମାଧାନ କରିବାକୁ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଜିଲ୍ଲାର 28 ବିଭାଗର 153 ବିଚାରାଧୀନ ପେନ୍ସନ୍ ମାମଲା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଭଦ୍ରକ ଜିଲ୍ଲା ଆଗରପଡ଼ା ସରସ୍ୱତୀ ବିଦ୍ୟାମନ୍ଦିରରେ 25 ଦିନିଆ ଯୋଗ ସାଧକ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ବିଭିନ୍ନ ପଞ୍ଚାୟତରୁ 45 ଜଣ ସାଧକ ତାଲିମ ନେବା ପାଇଁ ଶିବିରରେ ଯୋଗ ଦେଇଛନ୍ତି। ଆସନ୍ତା 21 ତାରିଖରେ ଆନ୍ତର୍ଜାତିକ ଯୋଗ ଦିବସରେ ସମସ୍ତେ ଭାଗ ନେବାକୁ ଶିବିରରେ ଆହ୍ୱାନ ଦିଆଯାଇଛି।

ଏବେ ଆମେ ଆଲୋଚନା କରିବା ଭାରତର ମହିଳାମାନଙ୍କ ପାଇଁ ମୋଦିଙ୍କର କଣ ସବୁ ଯୋଜନା କାର୍ଯ୍ୟ କରୁଛି ଏବଂ ସେଥିପାଇଁ ଆମ ମହିଳାମାନେ କିଭଳି ଲାଭାନ୍ୱିତ ହେଇପାରୁଛନ୍ତି। ମହିଳାଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଯୋଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଜରିଆରେ ପ୍ରାୟ 30 କୋଟି ମହିଳା ଜିରୋ ବାଲାନ୍ସରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ସରକାରୀ ସ୍ତରରେ ମିଳୁଥିବା ସବସିଡି ସହିତ ନିଜର ଦରମା ବା ମଜୁରୀ ବାଟ ମାରଣା ନ ହୋଇ ସିଧା ତାଙ୍କ ଖାତାକୁ ଯାଇପାରୁଛି ଏବଂ ସରକାରଙ୍କ ତରଫରୁ ମିଳୁଥିବା ଆର୍ଥିକ ସହାୟତା ମଧ୍ୟ ବାଟ ମାରଣା ହେଉନାହିଁ। ଫ୍ରି ମାଇକ୍ରୋ ଲୋନ୍ ବା ବିନା ବନ୍ଧକରେ ପ୍ରାୟ 20 ଲକ୍ଷ ଟଙ୍କା ଯାଏ ଋଣ ପ୍ରଦାନର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି ଋଣରେ ଗୋଟିଏ ଅଭାବୀ ମହିଳା କିଛି ବେପାର ବାଣିଜ୍ୟ କରିପାରିବ। ମହିଳାଙ୍କ ସମ୍ମାନ ସେଭିଂ ସାର୍ଟିଫିକେଟ୍ ଯୋଜନା ମାଧ୍ୟମରେ 2 ଲକ୍ଷ ଟଙ୍କା ଜଣେ ଅଭାବୀ ମହିଳାଙ୍କ ଜମା ଖାତାରେ ସରକାରଙ୍କ ତରଫରୁ ଫିକ୍ସ ଡିପୋଜିଟ୍ କରାଯିବ ଏବଂ ସେହି ଟଙ୍କାର ସୁଧ ମହିଳା ଜଣକ ସ୍ୱାବଲମ୍ବୀ ହେବାକୁ ଚେଷ୍ଟା କରିପାରିବେ। ଏହା ବ୍ୟତୀତ SSG ବା ସେଲ୍ଫ ହେଲ୍ପ ଗ୍ରୁପ ଜରିଆରେ ପାଠ ପଢିନଥିବା ଉଦ୍ୟୋଗୀ ମହିଳାମାନେ ଗାଈ ଛେଳି କୁକୁଡ଼ା ମାଛ ଭଳି ଅନ୍ୟ ଗୃହପାଳିତ ତଥା ଲାଭଜନକ ବ୍ୟାପାରରେ ବର୍ଷକୁ ଖୁସିରେ 1 ଲକ୍ଷ ଟଙ୍କା ଯାଏ ରୋଜଗାର କରିପାରିବେ। ଏହା ବ୍ୟତୀତ ପାଠ ପଢିଥିବା ମହିଳାମାନେ ବିଭିନ୍ନ ପ୍ରକାର ଟ୍ରେନିଂ ମାଧ୍ୟମରେ ନିଜର ଦକ୍ଷତାକୁ ବୃଦ୍ଧି କରି ବାର୍ଷିକ 1 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ରୋଜଗାର କରି ଲକ୍ଷପତି ଦିଦି ଗ୍ରୁପରେ ନିଜକୁ ସାମିଲ କରିପାରିବେ। ନମୋ ଡ୍ରେଡ୍ ଦିଦି ଯୋଜନା, ଏହା ମାଧ୍ୟମରେ ଡ୍ରୋନ୍କୁ ଉଡେଇବାର ଟ୍ରେନିଂ ସହିତ ଜମିରେ ଔଷଧ ପକେଇବା ଭଳି କାମକୁ ମହିଳାମାନେ ଏବେ ସହଜରେ କରିପାରୁଛନ୍ତି, ଫଳରେ ନାରୀମାନେ ଆର୍ଥିକ କ୍ଷେତ୍ରରେ ସଶକ୍ତ ହୋଇପାରୁଛନ୍ତି। ସ୍ୱଚ୍ଛ ଭାରତ ମିଶନ ଭଳି ଯୋଜନାରେ ପ୍ରାୟ 12 କୋଟି ସଂଖ୍ୟକ ପାଇଖାନାକୁ ଗରିବ ମହିଳାମାନଙ୍କ ଘରେ ବସାଯିବା ଦ୍ୱାରା ପରିବେଶ ସ୍ୱଚ୍ଛ ରହିବା ସହିତ ମହିଳାମାନେ ଶାନ୍ତିରେ ଏକ ଶାଶ୍ୱତ ଜୀବନ ଜୀପାରୁଛନ୍ତି। ପ୍ରଧାନମନ୍ତ୍ରୀ

ଶୁଣୁଥିଲେ ଆଲୋଚନା କେନ୍ଦ୍ର ସରକାରଙ୍କ 12 ବର୍ଷ ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ତଥା ଗବେଷିକା ଅନସୁୟା ମିଶ୍ର। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୋଦ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ। କିଛି ବିଜ୍ଞାପନ ପରେ
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ

0: କରତନ୍ଦ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ର ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମାହାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। ଜୁନ୍ 12ରୁ 16 ତାରିଖ ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକ୍ତି ବଜାର, ଷ୍ଟୁଆର୍ଟ ସ୍କୁଲ ପାଖ, ୟୁନିଟ୍ 8, SIR ପରିସର, ଭୁବନେଶ୍ୱର।
1: ୟାର କୋଇ ଏସି ଲାଇଫ ଇନ୍ସ୍ୟୁରାନ୍ସ ପଲିସି ବତାଓ ଜିସମେ କମ ପ୍ରିମିୟମ ହୋ, ବୋନସ ଭି ଅଚ୍ଛା ମିଲେ ଔର ଭରୋସେ ୱାଲା ଭି ହୋ।
2: TLI ହୈ ନା।
3: ସରକାରୀ କର୍ମଚାରୀ କେ ସାଥ ସାଥ ସଭି ପ୍ରୋଫେସନାଲ ଗ୍ରାଜୁଏଟ ଔର ଡିପ୍ଲୋମା ହୋଲ୍ଡର୍ସ ଲେ ସକତେ ହୈ PLI ପଲିସି କା ଫାଇଦା ଔର ସାଥ ମେ ପୋଷ୍ଟ ଡିପାର୍ଟମେଣ୍ଟ କା ଭରୋସା ଭି। ଅପନେ ନଜଦୀକି ପୋଷ୍ଟ ଅଫିସ ସେ ଆଜ ହି ସମ୍ପର୍କ କରେଁ ୟା ଲଗ ଇନ କରେଁ indiapost.gov.in ପର।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ନିଯୁକ୍ତି ଓ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ନେଇ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାକୁ ଆସନ୍ତା ଶୁକ୍ରବାର ଦିନ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଭାରତର ନିର୍ବାଚନ କମିଶନଙ୍କ ବରିଷ୍ଠ ଅଧିକାରୀ ଜ୍ଞାନେଶ ଭାରତୀ ପୁରୀ ଜିଲ୍ଲାର ଏସ୍ଆଇଆର୍ କଲେ ସମୀକ୍ଷା। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3-4 ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ସ୍ପର୍ଶ କରିବା ନେଇ ପାଣିପାଗ

0: ସମାଧାନ କରାଯାଇ ସମସ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଯିବ।
1: ଯେଉଁମାନଙ୍କର ଭତ୍ତା ବି ବନ୍ଦ ହେଇଛି ସମସ୍ତଙ୍କୁ ଭତ୍ତା ମିଳିବ। ଯେଉଁମାନେ ଯେତିକି ମାସର ତାଙ୍କର ପେଣ୍ଡିଂ ଅଛି ତାଙ୍କ ସବୁ ମାସର ପେଣ୍ଡିଂ ଭତ୍ତା ସେମାନଙ୍କୁ ମିଳିବ, ସେଥିରେ କୌଣସି ସନ୍ଦେହ ନାହିଁ। କେନ୍ଦ୍ର ଲେଭେଲରେ ସଫ୍ଟୱେୟାର ଚେଞ୍ଜ ଚାଞ୍ଜ ହେଉଛି, ସେଥିରେ କିଛି ବର୍ତ୍ତମାନ ତାର ନୂଆ ସିଷ୍ଟମ ବନୁଛି, ସେ ଅନୁସାରେ ବର୍ତ୍ତମାନ କିଛି ଲୋକଙ୍କର ଯୋଉ ପେନ୍ସନ୍ ଏବେ ବନ୍ଦ ହେଇଛି ସେଟା ହେଇଗଲା। ଯେଉଁମାନଙ୍କୁ ଭତ୍ତା ମିଳିନି ସେ ସମସ୍ତଙ୍କୁ ବକେୟା ଭତ୍ତା ସବୁ ମିଳିବ।
0: ରାଜ୍ୟରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଦେବଗଡ଼ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରେକ୍ଷାଳୟଠାରେ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାରା ଓଡ଼ିଶାର ବିକାଶର ଉପଲବ୍ଧି ଉପରେ ଆଲୋକପାତ କରିବା ସହିତ ବିକଶିତ ଓଡ଼ିଶା 2036 ଲକ୍ଷ୍ୟ ପୂରଣକୁ ସାକାର କରିବା ପାଇଁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଅତିଥିମାନେ ବିକାଶଧାରା ଓଡ଼ିଶା ସାରା ପୁସ୍ତକକୁ ଉନ୍ମୋଚନ କରିବା ସହ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ହିତାଧିକାରୀମାନଙ୍କୁ ସହାୟତା ପ୍ରଦାନ କରିଥିଲେ। ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମା ଓ ବ୍ଲକ ସ୍ତରରେ ଆଜି ସାପ୍ତାହିକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି

ସ୍ଥିତ ଜିଲ୍ଲାସ୍ତରୀୟ ଯୁଗ୍ମ ଜନଅଭିଯୋଗ ଶୁଣାଣି ଶିବିରରେ 58 ଦରଖାସ୍ତ ମଧ୍ୟରୁ 21 ତତ୍କାଳ ସମାଧାନ କରାଯାଇଛି। ଗଜପତି ଜିଲ୍ଲା କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଯୋଗଦେଇ ମୋଟ 20 ଅଭିଯୋଗର ଶୁଣାଣି କରିଥିଲେ। ଶିବିରରେ 8 ଜଣଙ୍କୁ ମଧୁବାବୁ ପେନ୍ସନ୍ ଯୋଜନାରେ ସାମିଲ କରାଯାଇଥିଲା। ବରଗଡ଼ ଜିଲ୍ଲା ଝାରବନ୍ଧ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନଅଭିଯୋଗ ଶୁଣାଣିରେ ଜିଲ୍ଲାସ୍ତରୀୟ ଉଚ୍ଚ ଅଧିକାରୀମାନେ ଯୋଗଦେଇ ଜଳସେଚନ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ, ରାସନ କାର୍ଡ, ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତ୍ତା, ରାସ୍ତା ନିର୍ମାଣ ଏବଂ କୃଷି ଆଦି ସମସ୍ୟା ଆଧାରିତ 147 ଅଭିଯୋଗର ଶୁଣାଣି କରିଥିଲେ। ଜଣେ ଦିବ୍ୟାଙ୍ଗକୁ ବିବାହ ପ୍ରୋତ୍ସାହନ ରାଶି ବାବଦରେ 2,50,000 ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତର ନିର୍ବାଚନ କମିଶନଙ୍କ ବରିଷ୍ଠ ଡେପୁଟି କମିଶନର ଜ୍ଞାନେଶ ଭାରତୀ ପୁରୀ ଜିଲ୍ଲାର ସ୍ୱତନ୍ତ୍ର ସଘନ କାର୍ଯ୍ୟକ୍ରମ ଏସ୍ଆଇଆର୍ ସମୀକ୍ଷା କରିଛନ୍ତି। ପୁରୀ ସର୍କିଟିକ ସହାୟତା ପ୍ରଦାନ କରାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତର ନିର୍ବାଚନ କମିଶନଙ୍କ ବରିଷ୍ଠ ଡେପୁଟି କମିଶନର ଜ୍ଞାନେଶ ଭାରତୀ ପୁରୀ ଜିଲ୍ଲାର ସ୍ୱତନ୍ତ୍ର ସଘନ କାର୍ଯ୍ୟକ୍ରମ ଏସ୍ଆଇଆର୍ ସମୀକ୍ଷା କରିଛନ୍ତି। ପୁରୀ ସର୍କିଟ

0: ରେ ବିଜୁଳି ଘଡ଼ଘଡ଼ି ସହ 50-60 କିଲୋମିଟର ବେଗରେ ପବନ ହେବା ନେଇ କେନ୍ଦୁଝର ମୟୂରଭଞ୍ଜ ବାଲେଶ୍ୱର ଭଦ୍ରକ ଯାଜପୁର ଢେଙ୍କାନାଳ ଅନୁଗୁଳ ବୌଦ୍ଧ କେନ୍ଦ୍ରାପଡ଼ା ଜଗତସିଂହପୁର କଟକ ଖୋର୍ଦ୍ଧା ପୁରୀ ନୟାଗଡ଼ କନ୍ଧମାଳ ଗଞ୍ଜାମ ଗଜପତି ରାୟଗଡ଼ା କୋରାପୁଟ ମାଲକାନଗିରି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ରାଜ୍ୟର 14 ଜିଲ୍ଲାରେ ଆଗାମୀ 5 ଦିନ ପର୍ଯ୍ୟନ୍ତ ଗରମ ଓ ଗୁଳୁଗୁଳି ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ନିଯୁକ୍ତି ଓ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ନେଇ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାକୁ ଆସନ୍ତା ଶୁକ୍ରବାର ଦିନ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଭାରତର ନିର୍ବାଚନ କମିଶନଙ୍କ ବରିଷ୍ଠ ଅଧିକାରୀ ଗଣେଶ ଭାରତୀ ପୁରୀ ଜିଲ୍ଲାର ଏସ୍ଆର୍ କଲେ ସମୀକ୍ଷା। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3-4 ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ବୟସ୍କଙ୍କ ସୁସ୍ଥତା ପାଇଁ ଯୋଗ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଉତ୍ତମ ସ୍ୱାସ୍ଥ୍ୟର ମୂଳ ଭିତ୍ତି ହେଉଛି ସୁସ୍ଥତା ଓ ସକାରାତ୍ମକ ଚିନ୍ତାଧାରା। ଜୀବନ ପ୍ରବାହକୁ ପ୍ରକ୍ରାନ୍ତରେ ଏହା ତ୍ୱରାନ୍ୱିତ କରିଥାଏ। ଶାରୀରିକ ସ୍ତରରେ ଉତ୍ତମ ସ୍ୱାସ୍ଥ୍ୟ ସମ୍ପର୍କରେ ଆମେ ସର୍ବଦା ଚିନ୍ତା କରିଥାଉ। ସନ୍ତୁଳିତ ଭୋଜନ, ନିୟମିତ ବ୍ୟାୟାମ ଏବଂ ଉତ୍ତମ ଜୀବନଚର୍ଯ୍ୟା ସୁସ୍ଥ ଶରୀର ଗଠନରେ ସହାୟକ ହୋଇଥାଏ। ଏହା ବ୍ୟକ୍ତିକୁ ଉର୍ଜାବାନ ଏବଂ ଚଞ୍ଚଳ କରିଥାଏ। ଉତ୍ତମ ଜୀବନ ନିମନ୍ତେ ସୁସ୍ଥ ମାନସିକତା ମଧ୍ୟ ଅତ୍ୟନ୍ତ ଜରୁରୀ। ପ୍ରାକୃତିକ ଉପାୟରେ ଶରୀରକୁ ସଠିକ୍ ଉପଯୋଗ କରିପାରିଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇପାରିଥାଏ।

0: राव यादव देखा सूचना अनुजाई चलित बर्ष मुख्य जातीय कार्यक्रम कोलकाता
1: ଏତେବେଳେ ଯେଉଁ କାର୍ଯ୍ୟକ୍ରମ ଶୁଣିଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବ୍ରହ୍ମପୁର ସମର୍ଥନ ସନ୍ଧ୍ୟା ସାତଟା ସ୍ୱତନ୍ତ୍ର ପ୍ରଚାର କରୁଛୁ ଓଡ଼ିଆ କଥା ଚିତ୍ରରୁ ଗୀତ।

ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଜି7 ସମ୍ମିଳନୀରେ ଯୋଗ ଦେବା ପାଇଁ ଫ୍ରାନ୍ସର ଏଭିଏନ୍ଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ହେବ ବୈଠକ। ଖରିଫ୍ ଋତୁରେ ସ୍ୱଳ୍ପ ବୃଷ୍ଟିପାତ ଜିଲ୍ଲାଗୁଡ଼ିକରେ ଆଗ ପଦକ୍ଷେପ ନେବା ଲାଗି କୃଷିମନ୍ତ୍ରୀଙ୍କ ଗୁରୁତ୍ୱ। ନିଶାମୁକ୍ତ ଭାରତ ସପ୍ତାହକୁ ଆସନ୍ତାକାଲି ଉଦ୍ଘାଟନ କରିବେ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରୀ। ଫ୍ରାନ୍ସରେ ଇପିଆଇର ଶୁଭାରମ୍ଭ କଲେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ଏବଂ ଫିଫା ବିଶ୍ୱକପ୍ ଗ୍ରୁପ୍ ଆଇ ମ୍ୟାଚ୍ରେ ଆଜି ଫ୍ରାନ୍ସ ଏବଂ ସେନେଗଲ ମଧ୍ୟରେ ହେବ ଖେଳ। ଫ୍ରାନ୍ସ ଏଭିଏନ୍ ସହରରେ ଗତକାଲିଠାରୁ ଆରମ୍ଭ ହୋଇଥିବା ଜି7 ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଗସ୍ତରେ ଆଜି ସେଠାରେ ପହଞ୍ଚନ୍ତି। ଏଭିଏନ୍ରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, ବିଶ୍ୱର ପ୍ରମୁଖ ନେତାମାନଙ୍କ ସହ ଆଲୋଚନା କରିବା ଏବଂ ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ମତାମତ ବିନିମୟ କରିବା ପାଇଁ ସେ ଆଶା ରଖିଛନ୍ତି। ସ୍ଥାୟୀ ଏବଂ ସମୃଦ୍ଧ ବିଶ୍ୱ ଗଠନ ପାଇଁ ଭାରତ ମିଳିତ ପ୍ରୟାସକୁ ଆଗେଇ ନେବାକୁ ସଦାସର୍ବଦା ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଏଭିଏନ୍ଙ୍କ ସମୟରେ ସ୍ୱିଜରଲ୍ୟାଣ୍ଡର ଜେନେଭାଠାରେ ଅବତରଣ କରିଥିଲେ। ବିମାନ ବନ୍ଦରରେ ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତି ଗାଇ ପାର୍ମେଲିନ୍ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଉଭୟ ଭାରତ ସ୍ୱିଜରଲ୍ୟାଣ୍ଡ ସହଭାଗିତାକୁ ଆହୁରି ମଜବୁତ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତା ଦୋହରାଇଥିଲେ। ଜି7 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସପ୍ତମ ଥର ପାଇଁ ଯୋଗ ଦେଉଛନ୍ତି ଏବଂ ଭାରତ ତ୍ରୟୋଦଶ ଥର ଅଂଶଗ୍ରହଣ କରିବାକୁ ଯାଉଛି। ସମ୍ମିଳନୀରେ ଭାରତର ନିରନ୍ତର ଉପସ୍ଥିତି ବିଶ୍ୱର ପ୍ରମୁଖ ଆହ୍ୱାନଗୁଡ଼ିକର ମୁକାବିଲା କରିବା ଏବଂ ଶାନ୍ତି ସୁରକ୍ଷା ସ୍ଥାୟୀ ବିକାଶ ତଥା ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଆନ୍ତର୍ଜାତୀୟ ପ୍ରୟାସରେ ଯୋଗଦାନ ଦେବାରେ ଭୂମିକାକୁ ଦର୍ଶାଉଛି। ଭାରତ ପାଇଁ ଏହି ସମ୍ମିଳନୀର ଗୁରୁତ୍ୱ ଅଧିକ ରହିଛି। ପ୍ରଧାନମନ୍ତ୍ରୀ ଏହି ମଞ୍ଚରେ ଗ୍ଲୋବାଲ୍ ସାଉଥ୍ର ସ୍ୱର ଏବଂ ସମସ୍ୟାକୁ ଦୃଢ଼ ଭାବରେ ଉପସ୍ଥାପନ କରିବେ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରିବେ। ଏହାପରେ ପ୍ରଧାନମନ୍ତ୍ରୀ ମୋଦି ନୂତନ ସହଭାଗିତା ଗଠନ ଏବଂ ଆନ୍ତର୍ଜାତୀୟ ସଂହତିର ପୁନର୍ନିର୍ମାଣ ଶୀର୍ଷକ ଏକ ଉଚ୍ଚସ୍ତରୀୟ କାର୍ଯ୍ୟକାରୀ ଅଧିବେଶନରେ ଭାଗ ନେବେ। ଏହି ଅଧିବେଶନରେ ଜି7 ଦେଶର ନେତା, ସହଯୋଗୀ ଦେଶ ଏବଂ ବିଶ୍ୱବ୍ୟାଙ୍କ ତଥା ଆଫ୍ରିକୀୟ ବିକାଶ ବ୍ୟାଙ୍କର ବରିଷ୍ଠ ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି, ବ୍ରିଟେନ୍ର ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଆଜି ରାତିରେ ଶ୍ରୀ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ୍ଙ୍କ ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର ନୈଶଭୋଜିରେ ଯୋଗଦେବେ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବୈଠକ ହେବ। ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଦୁଇ ନେତା ଆଲୋଚନା କରିବେ ବୋଲି ଆଶା କରାଯାଉଛି। ଏହାସହ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଘଟଣାବଳୀ ଉପରେ ମଧ୍ୟ ସେମାନେ ମତାମତ ବିନିମୟ କରିବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଲୋଭାକିଆର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ ଦ ଅର୍ଡର ଅଫ୍ ଦ ହ୍ୱାଇଟ୍ ଡବଲ୍ ଟ୍ରସ୍ ଫାଷ୍ଟ ସମ୍ମାନରେ ସମ୍ମାନିତ କରାଯାଇଥିବାରୁ ଏହା ରାଷ୍ଟ୍ର ପାଇଁ ଗୌରବର ବିଷୟ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ପ୍ରଧାନମନ୍ତ୍ରୀ ଏହି ସମ୍ମାନ ପ୍ରଦାନ ସମ୍ପର୍କରେ ନିଜର ମତାମତ ଦେଇ କହିଛନ୍ତି, ଏହା କେବଳ ତାଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ ବରଂ ଦେଶବାସୀଙ୍କ ପାଇଁ ସମର୍ପିତ। ଶ୍ରୀ ପାତ୍ର କହିଛନ୍ତି, ଶ୍ରୀ ମୋଦିଙ୍କୁ ବିଭିନ୍ନ ଦେଶ ପକ୍ଷରୁ 30 ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇସାରିଲାଣି, ଯାହାକି ବିଶ୍ୱରେ ଭାରତର ସ୍ଥିତିକୁ ଆହୁରି ଦ୍ୱିଗୁଣିତ କରିଛି। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ କୃଷି ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ଖରିଫ୍ ଋତୁ 2026 ପାଇଁ ସମଗ୍ର ଦେଶରେ ହେଉଥିବା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଛି। କୃଷି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ସମ୍ଭାବ୍ୟ ଏଲ୍ନିନୋ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀ ସିଂ କପା ଉତ୍ପାଦନ ବୃଦ୍ଧି, ଡାଲିଜାତୀୟ ଶସ୍ୟ ଅମଳରେ ଆତ୍ମନିର୍ଭରଶୀଳତା ଏବଂ ସ୍ୱଳ୍ପ ବୃଷ୍ଟିପାତ ଜିଲ୍ଲାଗୁଡ଼ିକରେ ଆଗୁଆ ବ୍ୟବସ୍ଥା ସମ୍ପର୍କରେ ପ୍ରାଧାନ୍ୟ ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ କୃଷକମାନଙ୍କ ସ୍ୱାର୍ଥ ସୁରକ୍ଷା ଦେବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ରହିଛି। ଏହି ଋତୁରେ ଶସ୍ୟ ଅମଳ କ୍ଷେତ୍ରରେ ସୃଷ୍ଟି ହେଉଥିବା ପ୍ରତିକୂଳ ପାଣିପାଗ ବ୍ୟବସ୍ଥା ଦୃଷ୍ଟିରୁ ଏବଂ କୃଷି ଓ କୃଷକମାନଙ୍କ କଲ୍ୟାଣ ନିମନ୍ତେ ସମସ୍ତ ପ୍ରକାର ଆବଶ୍ୟକ ପଦକ୍ଷେପ ଗ୍ରହଣକୁ ସୁନିଶ୍ଚିତ କରିବା ଲାଗି ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ସ୍ୱଳ୍ପ ବୃଷ୍ଟିପାତ ଜିଲ୍ଲାଗୁଡ଼ିକରେ ଆଗୁଆ ପଦକ୍ଷେପ ନେବା ଲାଗି ସମସ୍ତ ପ୍ରସ୍ତୁତି ଗ୍ରହଣ କରାଯିବା ଉଚିତ ବୋଲି ଶ୍ରୀ ଚୌହାନ କହିଛନ୍ତି। ଏହି ଜିଲ୍ଲାଗୁଡ଼ିକୁ ଚିହ୍ନଟ କରିବା ଏବଂ ଶସ୍ୟ ଯୋଜନା ପ୍ରସ୍ତୁତି କରିବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ସ୍ଥାପନ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ସିଂ କହିଛନ୍ତି।

ନ୍ୟାୟ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ଆସନ୍ତାକାଲି ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ନିଶାମୁକ୍ତ ଭାରତ ସପ୍ତାହକୁ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବେ। ଏହି ପଦକ୍ଷେପର ମୂଳ ଲକ୍ଷ୍ୟ ହେଉଛି ଦେଶବ୍ୟାପୀ ନିଶାଦ୍ରବ୍ୟ ଅପବ୍ୟବହାର ବିରୋଧରେ ସଚେତନତା ବୃଦ୍ଧି କରିବା, ନାଗରିକମାନଙ୍କର ଅଂଶଗ୍ରହଣକୁ ସୁଦୃଢ଼ କରିବା ଏବଂ ସ୍ୱେଚ୍ଛାସେବୀମାନଙ୍କ ଯୋଗଦାନକୁ ଆହୁରି ବ୍ୟାପକ କରିବା। ଏହି କାର୍ଯ୍ୟକ୍ରମ ଅବସରରେ ମନ୍ତ୍ରୀ ଡକ୍ଟର କୁମାର ନିଶାମୁକ୍ତି ମିତ୍ରଙ୍କ ପାଇଁ ଏକ ବ୍ୟକ୍ତିଗତ ଡ୍ୟାସ୍ବୋର୍ଡ ଏବଂ ଏନ୍ଏମ୍ବିଏ ଉପରେ ଆଧାରିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ଭଳି କେତେକ ପ୍ରମୁଖ ଯୋଜନାର ଶୁଭାରମ୍ଭ କରିବେ। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ସପ୍ତାହବ୍ୟାପୀ ଅଭିଯାନ ମଧ୍ୟରେ ସାରା ଦେଶରେ ସଚେତନତା ଏବଂ ଜନସାଧାରଣଙ୍କୁ ଏକତ୍ରିତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିମଧ୍ୟରେ ଗଣଶପଥ ଗ୍ରହଣ ଉତ୍ସବ, ସଚେତନତା ଯାତ୍ରା, ସାଇକେଲ ଶୋଭାଯାତ୍ରା, ଯୁବପିଢ଼ିଙ୍କ ନେତୃତ୍ୱରେ ବିଭିନ୍ନ ଅଭିଯାନ, ପୋଷ୍ଟର ତିଆରି, ସ୍ଲୋଗାନ ଲିଖନ ଓ ପ୍ରବନ୍ଧ ପ୍ରତିଯୋଗିତା, ୱେବିନାର, ବିଶେଷଜ୍ଞମାନଙ୍କ ସହ ଆଲୋଚନା ଏବଂ ପଥପ୍ରାନ୍ତ ନାଟକ ଆଦି ସାମିଲ ରହିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ପକ୍ଷରୁ 2016-17 ଏବଂ 2017-18 ଆର୍ଥିକ ବର୍ଷରେ ୟେସ୍ ବ୍ୟାଙ୍କ ଋଣ ଦୁର୍ନୀତି ଅଭିଯୋଗରେ ମୁମ୍ବାଇ, ଖାଣ୍ଡଲା ଏବଂ ନୂଆଦିଲ୍ଲୀର 17 ସ୍ଥାନରେ ଚଢ଼ଉ କରାଯାଇଛି। ସୁରକ୍ଷା ସମ୍ପତ୍ତି, ପୁନଃନିର୍ମାଣ ନିଗମ, ସୁରକ୍ଷା ରିଏଲିଟି ଲିମିଟେଡ୍, ଖ୍ୟାତି ରିଏଲ୍ଟର୍ସ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦ୍ଦେଶକ କର୍ମଚାରୀରୁ 2016-17 ଏବଂ 2017-18 ଆର୍ଥିକ ବର୍ଷରେ ୟେସ୍ ବ୍ୟାଙ୍କ ଋଣ ଦୁର୍ନୀତି ଅଭିଯୋଗରେ ମୁମ୍ବାଇ, ଖାଣ୍ଡଲା ଏବଂ ନୂଆଦିଲ୍ଲୀର 17 ସ୍ଥାନରେ ଚଢ଼ଉ କରାଯାଇଛି। ସୁରକ୍ଷା ସମ୍ପତ୍ତି, ପୁନଃନିର୍ମାଣ ନିଗମ, ସୁରକ୍ଷା ରିଏଲିଟି ଲିମିଟେଡ୍, ଖ୍ୟାତି ରିଏଲ୍ଟର୍ସ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦ୍ଦେଶକ କର୍ମ

0: ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଅର୍ଥନୈତିକ ଓ ବୈଷୟିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ। ଏହା ଦୁଇ ଦେଶ ମଧ୍ୟରେ ରହିବା ରଣନୀତିକ ସହଭାଗିତାର ବଢ଼ୁଥିବା ସମ୍ପର୍କ ଓ ବିଶ୍ୱସନୀୟକୁ ପ୍ରତିଫଳିତ କରୁଛି। ଦକ୍ଷିଣ ଜିମ୍ବାୱେରେ ଏକ ମାଲବାହୀ ଟ୍ରେନ୍ ସହ ଗୋଟିଏ ବସ୍ ଦୁର୍ଘଟଣା ହେବା ଫଳରେ 9 ଜଣଙ୍କର ମୃତ୍ୟୁ ହେବା ସହ 25 ଜଣ ଆହତ ହୋଇଛନ୍ତି। ଜିମ୍ବାୱେ ଜାତୀୟ ରେଳପଥ ମୁଖପାତ୍ର ଆଣ୍ଡ୍ରୁ କାନମ୍ବୁରା କହିଛନ୍ତି ବସ୍ଟି ଲେବୁଲ୍ କ୍ରସିଂ ଅତିକ୍ରମ କରୁଥିବା ବେଳେ ଟ୍ରେନ୍ ସହ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରେଳ ସୁରକ୍ଷା ନିୟମାବଳୀ ଉଲ୍ଲଂଘନ କରି ବସ୍ଟି ଲେବୁଲ୍ କ୍ରସିଂ ଅତିକ୍ରମ କରୁଥିବା ଜଣାପଡ଼ିଛି। ଆମେରିକା ସହିତ ଯୁଦ୍ଧ ସମାପ୍ତ କରିବା ପରେ ହୋଇଥିବା ଚୁକ୍ତିନାମା ଅନୁଯାୟୀ ଇସ୍ରାଏଲ୍କୁ ମଧ୍ୟ ଲେବାନନ୍ରୁ ହଟିବାକୁ ପଡ଼ିବ ବୋଲି ଆଜି ଇରାନ୍ କହିଛି। ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଆରଗସି କହିଛନ୍ତି ଦକ୍ଷିଣ ଲେବାନନ୍ରେ ଇସ୍ରାଏଲ୍ର କ୍ରମାଗତ ଆକ୍ରମଣ ଆମେରିକା ଏବଂ ଇରାନ୍ ମଧ୍ୟରେ ହୋଇଥିବା ବୁଝାମଣାପତ୍ର ଉଲ୍ଲଂଘନ ହେବ। ଚୂଡ଼ାନ୍ତ ଚୁକ୍ତିରେ ଲେବାନନ୍ ସାମିଲ ଅଛି କି ନାହିଁ ସେ ନେଇ ଆମେରିକା କୌଣସି ସ୍ୱଷ୍ଟୀକରଣ ଦେଇନାହିଁ। ଅନ୍ୟପକ୍ଷରେ ଗତକାଲି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟୁ ଏହି ଚୁକ୍ତିକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତି ବୋଲି ବର୍ଣ୍ଣନା କରିଛନ୍ତି। ଏହାସହ ସେ କହିଛନ୍ତି ଇସ୍ରାଏଲ୍ର ନିଜସ୍ୱ ପ୍ରାଥମିକତା ରହିଛି। ରାଷ୍ଟ୍ରୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ୍ ଉପରେ ଚଳିତ ମାସ 22 ତାରିଖ ପର୍ଯ୍ୟନ୍ତ କଟକଣା ଜାରି କରିଛନ୍ତି। ସୂଚନାଯୋଗ୍ୟ ଚଳିତ ମାସ 21 ତାରିଖରେ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ପୁନର୍ବାର ଅନୁଷ୍ଠିତ ହେବ। ଜାତୀୟ ପରୀକ୍ଷଣ ସଂସ୍ଥାନ ଏନ୍ଟିଏ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ଏହି ନିଷ୍ପଭିକୁ ସ୍ୱାଗତ କରିଛି। ଫିଫା ବିଶ୍ୱକପ୍ 2026ର ଗ୍ରୁପ୍ ଆଇ ମ୍ୟାଚ୍ରେ ଆଜି ଫ୍ରାନ୍ସ ଏବଂ ସେନେଗଲ ମଧ୍ୟରେ ଖେଳ ହେବ। ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁଜର୍ସିଠାରେ ଭାରତୀୟ ସମୟ ରାତି 12:30 ସମୟରେ ମ୍ୟାଚ୍ ଆରମ୍ଭ ହେବ। ଅନ୍ୟ ଏକ ଗ୍ରୁପ୍ ଆଇ ମ୍ୟାଚ୍ରେ ବୋଷ୍ଟନ୍ ଷ୍ଟାଡିୟମ୍ଠାରେ ନରୱେ ଏବଂ ଇରାକ ମଧ୍ୟରେ ଖେଳ ହେବ। ଏହି ମ୍ୟାଚ୍ ଭାରତୀୟ ସମୟ 3:30 ହେବ। ଏହା ପୂର୍ବରୁ ଲସ୍ ଏଞ୍ଜେଲସ୍ର ସୋଫି ଷ୍ଟାଡିୟମ୍ଠାରେ ଇରାନ୍ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚ୍ 2-2 ଅମୀମାଂସିତ ରହିଛି। ସେହିପରି ଉରୁଗୁଏ ଓ ସାଉଦି ଆରବ ମଧ୍ୟରେ 1-1 ଖେଳ ଶେଷ ହୋଇଛି। ଜି7 ସମ୍ମିଳନୀରେ ଯୋଗଦେବା ପାଇଁ ଫ୍ରାନ୍ସର ଏଭେନ୍ଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ହେବ ବୈଠକ। ଖରିଫ୍ ଋତୁରେ ସ୍ୱଳ୍ପ ବୃଷ୍ଟିପାତ ଜିଲ୍ଲାଗୁଡ଼ିକରେ ଆଗୁଆ ପଦକ୍ଷେପ ନେବା ଲାଗି କୃଷିମନ୍ତ୍ରୀଙ୍କ ଗୁରୁତ୍ୱ। ନିଶାମୁକ୍ତ ଭାରତ ସପ୍ତାହକୁ ଆସନ୍ତାକାଲି ଉଦ୍ଘାଟନ କରିବେ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରୀ। ଫ୍ରାନ୍ସରେ ୟୁପିଏର ଶୁଭାରମ୍ଭ କଲେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ଏବଂ ଫିଫା ବିଶ୍ୱକପ୍ ଗ୍ରୁପ୍ ଆଇ ମ୍ୟାଚ୍ରେ ଆଜି ଫ୍ରାନ୍ସ ଏବଂ ସେନେଗାଲ ମଧ୍ୟରେ ହେବ ଖେଳ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସମ୍ବଲପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ସମ୍ବଲପୁର ସମ୍ବାଦଦାତା ଗୁଣମଣି ବିଶ୍ୱାଳ। ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ସମ୍ବଲପୁରରେ ହେବ ଫିଫା ମାନର 3 ଫୁଟବଲ ପଡ଼ିଆ। ଏନେଇ 15 କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାର କ୍ରୀଡ଼ା ମାନଚିତ୍ରରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ସମ୍ବଲପୁର ଫୁଟବଲ ଏକାଡେମୀ ପରିସରରେ ଫୁଟବଲ ପଡ଼ିଆରେ ଘାସ ଓ ବିହନ ବୁଣି ଉନ୍ନତିକରଣର ଶୁଭ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହା କହିଛନ୍ତି। ବର୍ଷା ହେଲେ ମଧ୍ୟ ଏଠାରେ ଫୁଟବଲ ଖେଳାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି।
3: ଓଡ଼ିଶାର କ୍ରୀଡ଼ା ମାନଚିତ୍ରରେ ସମ୍ବଲପୁର ଫୁଟବଲ ଏକାଡେମୀର ସ୍ୱତନ୍ତ୍ର ଗୋଟେ ପରିଚୟ ରହିଛି। ସମ୍ବଲପୁର ଅଞ୍ଚଳର ନେତା ତଥା ସମ୍ବଲପୁରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଜୟନାରାୟଣ ମିଶ୍ରଙ୍କର ନେତୃତ୍ୱରେ 2007 ଆରମ୍ଭ ହେବା ଏହି ଏକାଡେମୀ ଆଜି ରାଜ୍ୟର କ୍ରୀଡ଼ା ପ୍ରତିଭାମାନଙ୍କୁ ଜାତୀୟ ସ୍ତରରେ ପରିଚୟ କରାଇବାରେ ଏଗୁଡ଼ିଏ ବହୁତ ବଡ଼ ପଶ୍ଚିମ ଓଡ଼ିଶା କେବଳ ନୁହଁ ପରିଚୟ ରହିଛି। ସମ୍ବଲପୁର ଏ ଅଞ୍ଚଳର ନେତା ତଥା ସମ୍ବଲପୁରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଜୟନାରାୟଣ ମିଶ୍ରଙ୍କର ନେତୃତ୍ୱରେ 2007 ଆରମ୍ଭ ହେବା ଏହି ଏକାଡେମୀ ଆଜି ରାଜ୍ୟର କ୍ରୀଡ଼ା ପ୍ରତିଭାମାନଙ୍କୁ ଜାତୀୟ ସ୍ତରରେ ପରିଚୟ କରାଇବାରେ ଏଗୁଡ଼ିଏ ବହୁତ ବଡ଼ ପଶ୍ଚିମ ଓଡ଼ିଶା କେବଳ ନୁହଁ

0: ଫୁଟବଲ ପଡ଼ିଆ, ଗୋଟିଏ ଅତ୍ୟାଧୁନିକ ଜିମ୍ନାସିୟମ ଏବଂ ଗୋଟିଏ 25 meter x 10 meter ଗୋଟିଏ ସୁଇମିଂ ପୁଲ୍ ମଧ୍ୟ ଅଛି। ପ୍ରଶିକ୍ଷାର୍ଥୀମାନଙ୍କର ପାଇଁ ମଧ୍ୟ ଏଠି ସେମାନେ ବାକି ସମୟରେ କେମିତି ବିଶ୍ରାମ ନେବେ ରହିବେ ସେଥିପାଇଁ ମଧ୍ୟ 2 ଛାତ୍ରାବାସର ବ୍ୟବସ୍ଥା ମଧ୍ୟ କରାଯାଇଛି। ଫୁଟବଲ କ୍ରୀଡ଼ାର ବିକାଶ ପାଇଁ ଏକାଡେମୀର ପ୍ରତିବଦ୍ଧତା, ଏ ଭାବକୁ ସମ୍ମାନ ଜଣାଇ ସମ୍ବଲପୁରର ବିଧାୟକ ଜୟରାମ ମିଶ୍ରଙ୍କର ମଧ୍ୟ ଯୋଉ ଏକାଡେମୀର ଉନ୍ନତି କରିବା ପାଇଁ ଏହାକୁ ଆହୁରି ଆଗକୁ ଜାତୀୟ ଅନ୍ତର୍ଜାତୀୟ ସ୍ତରକୁ ନେବା ପାଇଁ ଯୋଉ ଉଦ୍ୟମ ଜାରି ରଖିଛନ୍ତି ଏବଂ ସରକାର ନିକଟରେ ଯୋଉ ପ୍ରସ୍ତାବ ଦେଇଛନ୍ତି ତାକୁ ରାଜ୍ୟ ସରକାର ତାଙ୍କ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି।
1: ଏବେ କିଛି ସମ୍ବାଦ ସଂକ୍ଷେପରେ ଆମ ସମ୍ବାଦଦାତାଙ୍କ ଠାରୁ।
2: ସମ୍ବଲପୁରର ପ୍ରସିଦ୍ଧ ଷଷ୍ଠୀ ଯାତ୍ରାକୁ ଶୃଙ୍ଖଳିତ ସୁରକ୍ଷିତ ଓ ଧୁମ୍ଧାମ୍ରେ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲାପାଳ, ସମ୍ବଲପୁର ମହାନଗର ନିଗମ କମିଶନର ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ମିଳିତ ଭାବେ ସହରର ମୋଦିପଡ଼ା, ନନ୍ପଡ଼ା, ଝାଡ଼ୁଆପଡ଼ା ପରିଦର୍ଶନ କରି କ୍ଷେତ୍ରସ୍ତରୀୟ ସମୀକ୍ଷା କରିଛନ୍ତି। ସମ୍ବଲପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ବା SIR କାର୍ଯ୍ୟ ସୁରୁଖୁରୁରେ ଚାଲିଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। BL ଘରକୁ ଘର ଯାଇ 75.45% ଭୋଟରକୁ ପରିଗଣନା ଫର୍ମ ପ୍ରଦାନ କରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମ୍ବଲପୁର ଜିଲ୍ଲାର ଦ୍ୱିତୀୟ ପର୍ଯ୍ୟାୟରେ 7 ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆବାସୀ ମାଧ୍ୟମରେ ଏହି ସମସ୍ତ ବିଦ୍ୟାଳୟଗୁଡ଼ିକର ଶିଳାନ୍ୟାସ କରିଛନ୍ତି। ବିଶ୍ୱ ପରିବେଶ ଦିବସ ଅବସରରେ ସମ୍ବଲପୁର ମହାନଗର ନିଗମ SMC ପକ୍ଷରୁ ବୁଲାସ୍ଥିତ MCCMR ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ଅଜୟନାରାୟଣ ମିଶ୍ର, ସାଂସଦ ପ୍ରତିନିଧି ନାଉରୀ ନାୟକ, ସମ୍ବଲପୁର ମହାନଗର ନିଗମ କମିଶନର ରେହାନ ଖେତ୍ରୀ ଓ ସମ୍ବଲପୁର ବନଖଣ୍ଡ ଅଧିକାରୀମାନେ ଉପସ୍ଥିତ ଥିଲେ। ସମ୍ବଲପୁରରେ ସଫଳତାର ସହ ଗାଁ ଆମ୍ବ ପସରା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପ୍ରଶାସନ ଓ ଉର୍ମା ସମ୍ମିଳିତ ସହଯୋଗରେ ସ୍ୱତନ୍ତ୍ର ଆମ୍ବ ମହୋତ୍ସବ ଗାଁ ଆମ୍ବ ପସରା ଆୟୋଜନ ହୋଇଛି।
1: ସମ୍ବଲପୁରରେ ଆୟୋଜିତ ହେଉଥିବା ସର୍ବଭାରତୀୟ କବାଡ଼ି କପ୍ର ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଖେଳୁଆଡ ମନୋବୃତ୍ତି ପାଇଁ ସମ୍ବଲପୁର ମାଟିକୁ ଧନ୍ୟବାଦ ଜଣାଇଛନ୍ତି। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକି ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ।

0: ଚାଷୀର ସର୍ବାଙ୍ଗୀନ ଉନ୍ନତି ପାଇଁ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। କିଷାନ ବାଣୀ
1: ଭାଇନା ନମସ୍କାର।
2: ନମସ୍କାର ନମସ୍କାର।
1: ହଏ ଭାଇନା, ଏବେ ଦେଖ ସରକାର ଆମର June 1-30 ପର୍ଯ୍ୟନ୍ତ କ୍ଷେତ ବଚା ଅଭିଯାନ ଗୋଟେ ଆରମ୍ଭ କରିଛନ୍ତି। ହେଲେ ଆର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମେ ଜମିର କେମିତି ସଂରକ୍ଷଣ କରିବା, ମାଟି ପରୀକ୍ଷା କରିବା, ତା ସହିତ ଜୈବିକ ସାରର ପ୍ରୟୋଗ କରିବା।
2: ଏଗୁଡ଼ା ସବୁ ହେଉଛି ମାଟିର ସୁରକ୍ଷା ପାଇଁ ନା। ଆମେ ମାଟିଟା ଟିକେ ହେବା ପାଇଁ କେତେ ବର୍ଷ ଲାଗୁଛି, ଆମେ ମାଟିଟାକୁ ଯଦି ସୁରକ୍ଷା କରିବାନି ତାହେଲେ ଆଉ ଭବିଷ୍ୟତ ଫସଲ।

0: କରିବା, ମାଟି ପରୀକ୍ଷା କରିବା, ତା ସହିତ ଜୈବିକ ସାରର ପ୍ରୟୋଗ କରିବା।
1: ଏଗୁଡ଼ା ସବୁ ହେଉଛି ମାଟିର ସୁରକ୍ଷା ପାଇଁ ନା। ଆମେ ମାଟିଟା ଟିକେ ହେବା ପାଇଁ କେତେ ବର୍ଷ ଲାଗୁଛି, ଆମେ ମାଟିକୁ ଯଦି ସୁରକ୍ଷା କରିବାନି ତାହେଲେ ଆଉ ଭବିଷ୍ୟତ ଫସଲ।
0: ବିଭିନ୍ନ ପ୍ରକାର ସରକାରୀ ଯୋଜନା ଅଛି ଆମର ଯେଉଁ ପ୍ରାକୃତିକ ଚିରନ୍ତନ କୃଷି ପାଇଁ କ'ଣ କ'ଣ ରହିଛି? ଚାଷୀମାନେ, ଆଜି ଆମ କିଷାନ ବାଣୀରେ ଆଲୋଚନାର ବିଷୟବସ୍ତୁ ରହିଛି ଚିରନ୍ତନ କୃଷି ପାଇଁ ପ୍ରାକୃତିକ କୃଷିର ବିଭିନ୍ନ ଯୋଜନା। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆଜି ଆମ ସହିତ ଆମ ଆକାଶବାଣୀ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଡକ୍ଟର ପ୍ରମୋଦ କୁମାର ମହାପାତ୍ର, ଆଞ୍ଚଳିକ କୃଷି ତାଲିମ ଓ ସମ୍ପ୍ରସାରଣ ଅନୁଷ୍ଠାନ ଅଧ୍ୟକ୍ଷ। ତ ପ୍ରଥମେ ଆମେ କିଷାନ ବାଣୀ କାର୍ଯ୍ୟକ୍ରମକୁ ଡକ୍ଟର ମହାପାତ୍ରଙ୍କୁ ସ୍ୱାଗତ ଜଣାଇବା। ଡକ୍ଟର ମହାପାତ୍ର ନମସ୍କାର।
2: ନମସ୍କାର।
0: ଆଜି ଆମର ଆଲୋଚନା ରହିଛି ଚିରନ୍ତନ କୃଷି। ତ ଏଇ ଯେଉଁ ଚିରନ୍ତନ କୃଷି କହିଲେ ଆମେ କ'ଣ ବୁଝିବା?
2: ଚିରନ୍ତନ କୃଷି ହେଉଛି ଯେଉଁଟା ଦୀର୍ଘମିଆଦୀ କୃଷି, ଯାହା ଯୋଗେ ଯୋଗେ ଆମକୁ ଖାଦ୍ୟ ଯୋଗାଇ ପାରିବ, ପରିବେଶ, ମାଟି ଏବଂ ଧରିତ୍ରୀ ମାତାକୁ ସୁରକ୍ଷିତ କରି ଯିଏ ଖାଦ୍ୟ ଯୋଗାଉଥିବ ସେଟାକୁ ଆମେ ଚିରନ୍ତନ କୃଷି କହିବା।
0: ଆଉ ପ୍ରାକୃତିକ କୃଷି କହିଲେ ଆମ ଚାଷୀ ଭାଇମାନେ କ'ଣ ବୁଝିବେ?
2: ପ୍ରାକୃତିକ କୃଷି ହେଉଛି ରସାୟନ ମୁକ୍ତ କୃଷି, ଯାହା ଜୈବ ବିବିଧତା, ସ୍ଥାନୀୟ ସମ୍ପଦର ବ୍ୟବହାର ଏବଂ ପାରମ୍ପରିକ ଜ୍ଞାନ ଉପରେ ଆଧାରିତ। ଏହା ମାଟିର ସ୍ୱାସ୍ଥ୍ୟ ସୁଧାରେ, ଖର୍ଚ୍ଚ କମାଏ ଏବଂ ପରିବେଶୀୟ ସନ୍ତୁଳନ ରକ୍ଷା କରେ। ଏକ କୃଷି ହେଉଛି ଯାହା ପ୍ରକୃତି ସହିତ ସମନ୍ୱୟ ରଖି କାମ କରେ। ଏହାର ଉଦ୍ଦେଶ୍ୟ ପରିବେଶ ଏବଂ ମନୁଷ୍ୟ ଉଭୟଙ୍କ ପାଇଁ ଉପକାରୀ ଉପାୟରେ ଫସଲ ଉତ୍ପାଦନ କରି ଦୀର୍ଘମିଆଦୀ ଚିରନ୍ତନ କୃଷିକୁ ପ୍ରୋତ୍ସାହନ କରିବା।
0: ତେବେ ଡକ୍ଟର ମହାପାତ୍ର, ଆପଣ ତ ଚିରନ୍ତନ ପ୍ରାକୃତିକ କୃଷି କଥା କହିଲେ, ତେବେ ଏ ଯେଉଁ ଚିରନ୍ତନ ଆଉ ପ୍ରାକୃତିକ କୃଷି ପାଇଁ ଆମର ଭାରତ ସରକାର କ'ଣ କ'ଣ ସବୁ ଜାତୀୟ ସ୍ତରରେ ଯୋଜନା ସବୁ ପ୍ରସ୍ତୁତ କରିଛନ୍ତି?
2: ଆମେ 2019 ପୂର୍ବରୁ ଯଦି ଦେଖିବା ତାହେଲେ କି ଏ ଯୋଜନାର ନାମ ଥିଲା ଜିରୋ ବଜେଟ୍ ନ୍ୟାଚୁରାଲ ଫାର୍ମିଂ। 2019 ମସିହାରେ ଭାରତ ସରକାର ଏହାର ନାମ ପରିବର୍ତ୍ତନ କରି ଭାରତୀୟ ପ୍ରାକୃତିକ କୃଷି ପଦ୍ଧତିକୁ ରଖିଲେ। ପରେ ପରେ 2023-24 ମସିହାରେ ଏଇ ଯେଉଁ ଭାରତୀୟ ପ୍ରାକୃତିକ କୃଷି ପଦ୍ଧତିକୁ ପରିବର୍ତ୍ତନ କରି ଜାତୀୟ ପ୍ରାକୃତିକ କୃଷି ମିଶନ ରଖିଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତରେ 1 କୋଟି କୃଷକଙ୍କୁ ପ୍ରାକୃତିକ କୃଷି ଗ୍ରହଣ କରିବାକୁ ଉତ୍ସାହିତ କରିବା।
0: ତେବେ ଡକ୍ଟର ମହାପାତ୍ର, ଆପଣ ଯେଉଁ ଜାତୀୟ ପ୍ରାକୃତିକ କୃଷି ମିଶନ କଥା କହିଲେ, ଯେହେତୁ ଏବେ ଆମର ଏଇଟା 23-24 ଆରମ୍ଭ ହେଲା, ଏ ଯେଉଁ ଜାତୀୟ ପ୍ରାକୃତିକ କୃଷି ମିଶନର ମୂଳ ଲକ୍ଷ୍ୟ କ'ଣ ରହିଛି?
2: ଏହାର ମୂଳ ଲକ୍ଷ୍ୟ ହେଉଛି, ତ ମୁଁ ଆପଣମାନଙ୍କୁ ଆଉ ଥରେ କହି ରଖେ ଯେ ଭାରତରେ ମିନିମମ 1 କୋଟି କୃଷକଙ୍କୁ ପ୍ରାକୃତିକ କୃଷି ଗ୍ରହଣ କରିବାକୁ ଉତ୍ସାହିତ କରିବା। ଏହା କରିବା ଦ୍ୱାରା ପ୍ରାକୃତିକ କୃଷି ପରିବେଶର ସୁରକ୍ଷା କରିବ, ଦ୍ୱିତୀୟ କଥା ହେଲା ଜଳବାୟୁ ପରିବର୍ତ୍ତନ ସହ ମୁକାବିଲା କରିବ, ଖର୍ଚ୍ଚ କମାଇ କୃଷକଙ୍କର ଆୟ ବୃଦ୍ଧି କରାଇବ, ମାଟିର ସ୍ୱାସ୍ଥ୍ୟ ଓ ଜୈବ ବିବିଧତା ବୃଦ୍ଧି କରିବ, ସ୍ୱାସ୍ଥ୍ୟକର ଏବଂ ରସାୟନ ମୁକ୍ତ ଖାଦ୍ୟ ଉତ୍ପାଦନ କରିବାରେ ସାହାଯ୍ୟ କରିବ।
0: ତେବେ ଏହି ଜାତୀୟ ପ୍ରାକୃତିକ କୃଷି ମିଶନର ପ୍ରମୁଖ ବିଶେଷତା କ'ଣ ରହିଛି ସରକାରଙ୍କର?
2: ଏହାର ମେଜର ଯଦି ଦେଖିବା ପ୍ରମୁଖ ବିଶେଷତା, ପ୍ରାୟ 15,000 ଗ୍ରାମ କ୍ଲଷ୍ଟର ଚୟନ କରାଯିବ। ସମଗ୍ର ଭାରତ ବର୍ଷରେ 15,000 ଗ୍ରାମ କ୍ଲଷ୍ଟର ଚୟନ କରାଯିବ, ଯେଉଁ କ୍ଲଷ୍ଟରର ମିନିମମ ଏରିଆ ହେଉଛି 50 ହେକ୍ଟର। ତା ସହିତ 10,000 ବିଶେଷ କେନ୍ଦ୍ର ସ୍ଥାପନ କରାଯିବ, ଯେଉଁଠାରୁ ପ୍ରାକୃତିକ ସାର ଓ ଅନ୍ୟାନ୍ୟ ଜୈବ ଇନପୁଟ ଉପଲବ୍ଧ ହେବ। ରାସାୟନିକ ସାର ନୁହେଁ କି ରାସାୟନିକ କୀଟନାଶକ ନୁହେଁ, ଏହା ମାଧ୍ୟମରେ ପ୍ରାକୃତିକ ସାର ଏବଂ ଅନ୍ୟାନ୍ୟ ଜୈବ ଇନପୁଟ ଉପଲବ୍ଧ ହେବ। କୃଷି ବିଜ୍ଞାନ କେନ୍ଦ୍ର, କୃଷି ବିଶ୍ୱବିଦ୍ୟାଳୟ ଏବଂ କୃଷକଙ୍କ କ୍ଷେତରେ ପ୍ରାୟ 2,000 ମଡେଲ କ୍ଷେତ ସ୍ଥାପନ କରାଯିବ। ଏହାଦ୍ୱାରା ପ୍ରମାଣୀକରଣ ଏବଂ ବଜାର ସୁବିଧା ପାଇଁ ସରଳ ବ୍ୟବସ୍ଥା ବି ସୃଷ୍ଟି କରାଯାଇପାରିବ।
0: ତେବେ ଏଇ ଯେଉଁ ଡିଫରେଣ୍ଟ ସ୍କିମ୍ କଥା ଯଦି ଆମେ ଆଲୋଚନା କରିବା, ସେଥିରେ କ'ଣ କ'ଣ ସବୁ ଯୋଜନା, ବିଭିନ୍ନ ଯୋଜନା ମଧ୍ୟରେ
2: ପ୍ରଥମ ହେଲା ଯେ PKVY ହେଉଛି

0: ପରିଶେଷରେ କୃଷକଙ୍କର ଆୟ ବୃଦ୍ଧି। ସେଥିପାଇଁ ପ୍ରତି ହେକ୍ଟରକୁ ପ୍ରତି ବର୍ଷ ଯେଉଁ ଚାଷୀ ଭାଇ ଏହାକୁ ଆପଣେଇଲେ, ଏଇ ଯେଉଁ ପରମ୍ପରାଗତ କୃଷି ବିକାଶ ଯୋଜନା, ପ୍ରତି ହେକ୍ଟରକୁ ସେମାନଙ୍କୁ 5,000 ଟଙ୍କା ହାରରେ ପ୍ରାୟ 3 ବର୍ଷ ପର୍ଯ୍ୟନ୍ତ DBT ମାଧ୍ୟମରେ ପ୍ରୋତ୍ସାହନ ଦିଆଗଲା। ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ସେମାନଙ୍କର ଆକାଉଣ୍ଟକୁ ପଇସା ପଠାଗଲା। ଯଦି ସେମାନେ ଏହି ପରମ୍ପରାଗତ କୃଷି ବିକାଶ ଯୋଜନାକୁ ଆପଣେଇବେ ଏବଂ ରସାୟନ ମୁକ୍ତ ପୌଷ୍ଟିକ ଖାଦ୍ୟ ଉତ୍ପାଦନ କରିବାରେ ସାହାଯ୍ୟ କରିବେ ଏବଂ ରାସାୟନିକ ସାର, ରାସାୟନିକ କୀଟନାଶକ ପ୍ରୟୋଗ ନ କରିକି ଯେଉଁ କୃଷିଟା ଉପଲବ୍ଧ କରେଇବେ, ଯାହା ପ୍ରଡକ୍ସନ୍ କରେଇବେ, ଯାହା ଅମଳ କରେଇବେ, ସେଥିପାଇଁ ଭାରତ ସରକାର ପ୍ରାୟ କୃଷକମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଦେଲେ ଏବଂ ପ୍ରତି ହେକ୍ଟରକୁ ପ୍ରାୟ 5,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ଏହିପରି 3 ବର୍ଷ ପର୍ଯ୍ୟନ୍ତ DBT ମାଧ୍ୟମରେ ଦିଆଗଲା।
1: ତେବେ ଏହାର କାର୍ଯ୍ୟକ୍ଷେତ୍ର କେଉଁ କେଉଁ ଜିଲ୍ଲାରେ ଆମର ଓଡ଼ିଶାରେ ଆରମ୍ଭ ହୋଇଛି?
0: ଏହା ପ୍ରଥମେ ଓଡ଼ିଶାରେ 4 ଜିଲ୍ଲାରେ ଆରମ୍ଭ କରାଗଲା, କେନ୍ଦୁଝର, କୋରାପୁଟ, କନ୍ଧମାଳ ଏବଂ ମୟୂରଭଞ୍ଜ। କେଉଁଝରରେ ପ୍ରାୟ 1,000 ହେକ୍ଟର ରଖାଗଲା, କୋରାପୁଟରେ 1,500 ହେକ୍ଟର ଟାର୍ଗେଟ ରଖାଗଲା, କନ୍ଧମାଳରେ 2,000 ହେକ୍ଟର ଏବଂ ଠିକ୍ ସେହିପରି ମୟୂରଭଞ୍ଜରେ ପ୍ରାୟ 2,000 ହେକ୍ଟର ରଖାଗଲା। ଯେଉଁଟା ଆପଣମାନଙ୍କୁ ମୁଁ ପ୍ରଥମରୁ କହି ରଖିଥିଲି, ଯେଉଁ କ୍ଲଷ୍ଟର ହେବ 50 ହେକ୍ଟର ଯେଉଁ କ୍ଲଷ୍ଟର ହେବ, ସେ ଅନୁସାରେ 1,000 ହେକ୍ଟର ନିଆଯିବ କେନ୍ଦୁଝର ଜିଲ୍ଲାରୁ, କୋରାପୁଟରୁ 1,500 ହେକ୍ଟର ଏବଂ କନ୍ଧମାଳରୁ 2,000 ହେକ୍ଟର, ତା ସହିତ ମୟୂରଭଞ୍ଜରୁ 2,000 ହେକ୍ଟର ରଖାଗଲା ଏବଂ ମୋଟ ଉପରେ ପ୍ରାୟ 6,500 ହେକ୍ଟର ଟାର୍ଗେଟ ରଖାଗଲା ଓଡ଼ିଶାରେ କ୍ୟାରି ଆଉଟ୍ କରିବା ପାଇଁ।
1: ତେବେ ଡକ୍ଟର ମହାପାତ୍ର, ଆମର ଆଉ ଗୋଟେ ଅଛି ବଳଭଦ୍ର ଜୈବିକ ଚାଷ ମିଶନ ବୋଲି, ଏଥିରେ ମାନେ ଗୋଟେ ଜଡ଼ିତ କରାଯାଇଛି, ତେବେ ବଳଭଦ୍ର ଜୈବିକ ଚାଷ ମିଶନ ଏଇଟା କ'ଣ ରହିଛି ଆଉ ଏଇଟାର ଲକ୍ଷ୍ୟ କ'ଣ ରହିଛି?
0: ବଳଭଦ୍ର ଜୈବିକ ଚାଷ ମିଶନ ଏଇଟା ଗୋଟେ ପ୍ରାକୃତିକ କୃଷି ମିଶନ ଅଂଶବିଶେଷ କହିଲେ ଚଳେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମାଟିର ଜୈବିକ କାର୍ବନ ବୃଦ୍ଧି କରାଇବା। ଯେଉଁଟା ଆମେ କହୁଛେ ସଏଲ ଅର୍ଗାନିକ କାର୍ବନ ବା ଜୈବିକ କାର୍ବନ, ସେଇଟା ଦିନକୁ ଦିନ ମାଟିରୁ କମି ଯାଉଛି ଏବଂ ଚାଷୀ ଭାଇମାନେ ସେ ଅନୁସାରେ ଅଧିକ ଅମଳ ପାଇପାରୁନାହାନ୍ତି, ମାଟି ଅମ୍ଳ ହେଇଯାଉଛି। ତେଣୁ ତାକୁ ପରିଶୋଧନ କରିବା ପାଇଁ ଯଦି ମାଟିର ଜୈବିକ କାର୍ବନଟାକୁ ଆମେ ବୃଦ୍ଧି କରିପାରିବା, ତାହେଲେ ଚାଷୀ ଭାଇ ଶେଷରେ ଅଧିକ ଅମଳ କରିପାରିବେ। ତେଣୁ ଏଇ ଯେଉଁ ବଳଭଦ୍ର ଜୈବିକ ଚାଷ ମିଶନ, ଏହାର ମୁଖ୍ୟ ଲକ୍ଷ୍ୟ ରହୁଛି ଜୈବିକ କାର୍ବନ ବୃଦ୍ଧି କରାଇବା, ସୁରକ୍ଷିତ ଖାଦ୍ୟ ଉତ୍ପାଦନ ସୃଷ୍ଟି କରାଇବା, ଜୈବିକ ଉତ୍ପାଦ ବଜାର ବିକାଶ କରାଇବା, ଜଳବାୟୁ ଅନୁକୂଳ ସ୍ଥାୟୀ କୃଷି ଗଠନ କରିବା ଏବଂ କୃଷି ଖର୍ଚ୍ଚ ହ୍ରାସ କରାଇ କୃଷକଙ୍କର ଆୟ ବୃଦ୍ଧି କରାଇବା। ମୁଖ୍ୟ ଉଦ୍ଦେଶ୍ୟ ହେଉଛି କୃଷକଙ୍କର ଆୟ ବୃଦ୍ଧି କରାଯିବ, କୃଷି ଖର୍ଚ୍ଚ କମାଯିବ ଏବଂ ପରିବେଶକୁ ସୁସ୍ଥ ରଖାଯିବ, ଜୈବିକ ଉତ୍ପାଦର ପ୍ରଡକ୍ସନ ବଢ଼ାଯିବ।
1: ତେବେ ଏହି ପ୍ରମୁଖ କାର୍ଯ୍ୟକ୍ରମର ଆଉ କ'ଣ ସବୁ କାର୍ଯ୍ୟକ୍ରମ ରହିଛି?
0: ଏ ଯେଉଁ କାର୍ଯ୍ୟକ୍ରମ ବଳଭଦ୍ର ଜୈବିକ ଚାଷ ମିଶନ ଆମ ଓଡ଼ିଶା ରାଜ୍ୟରେ 8 ଜିଲ୍ଲାରେ 114 ବ୍ଲକରେ ରାଜ୍ୟ ସରକାର ଆରମ୍ଭ କରିଥିଲେ। ତା ସହିତ କନ୍ଧମାଳର ଦାରିଙ୍ଗବାଡ଼ି, ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ଗୋଟେ ଜୈବିକ କ୍ଲଷ୍ଟର କରି ସଚେତନତା କାର୍ଯ୍ୟକ୍ରମ ବି ନିଆଯାଇଥିଲା। ତା ସହିତ ମହାପ୍ରଭୁଙ୍କ ମନ୍ଦିରକୁ ଜୈବିକ ଓ ଡାଲି ଯୋଗାଣ କରିବା ପାଇଁ ଏ ବଳଭଦ୍ର ଜୈବିକ ଚାଷ ମିଶନ ମାଧ୍ୟମରେ ମନ୍ଦିରକୁ ଜୈବିକ ଧାନ ଏବଂ ଡାଲି ଯୋଗାଣ କରିବା ପାଇଁ ଚେଷ୍ଟା କରାଗଲା।
1: ତେବେ ଆମେ ତ ଆଲୋଚନା କଲେ ବଳଭଦ୍ର ଜୈବିକ ଚାଷ ମିଶନ ସମ୍ପର୍କରେ, ଏବେ ଆଲୋଚନା କରିବା ଡକ୍ଟର ମହାପାତ୍ର ପ୍ରାକୃତିକ କୃଷି, ଯାହାକୁ କି ଆମେ ନ୍ୟାଚୁରାଲ ଫାର୍ମିଂ କହୁ, ଏହି ପ୍ରାକୃତିକ କୃଷିଟି କ'ଣ, ଏହା କ'ଣ କ'ଣ ସବୁ ସୁବିଧା ରହିଛି?
0: ପ୍ରାକୃତିକ କୃଷି ହେଉଛି ରସାୟନ ମୁକ୍ତ କୃଷି, ମାନେ ରାସାୟନିକ ସାର ପ୍ରୟୋଗ କରାଯିବନି, କୀଟନାଶକ ପ୍ରୟୋଗ କରାଯିବନି, ଯାହା ବି କରାଯିବ

0: ସୁରକ୍ଷିତ ଦେବା, ଚାଷୀର ଖର୍ଚ୍ଚ କମେଇବା, ସ୍ୱାସ୍ଥ୍ୟ ପରିବେଶ ସୁଧାରିବା।
1: ତେବେ ଆମ ଓଡ଼ିଶାରେ ଏଇ ପ୍ରାକୃତିକ କୃଷି ରହିଛି, ଆର ସବୁ କ'ଣ କ'ଣ କାର୍ଯ୍ୟକ୍ରମ ସରକାର ବର୍ତ୍ତମାନ ହାତକୁ ନେଇଛନ୍ତି?
0: ଏ ଯେଉଁ ପ୍ରାକୃତିକ କୃଷି ଓଡ଼ିଶାରେ 10 ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଛି। ଏହା ଆମର 25-26 ଆରମ୍ଭ ହୋଇଛି। ଅନୁଗୁଳରେ ଆମର 2000 ହେକ୍ଟର ନିଆଯାଇଛି, ବଲାଙ୍ଗୀରରେ 5000 ହେକ୍ଟର, ବରଗଡ଼ ଜିଲ୍ଲାରେ 4000 ହେକ୍ଟର, ଦେବଗଡ଼ରେ 2000 ହେକ୍ଟର, ଢେଙ୍କାନାଳରେ 1000 ହେକ୍ଟର, ଝାରସୁଗୁଡ଼ାରେ 3000 ହେକ୍ଟର, କଳାହାଣ୍ଡିରେ 1000 ହେକ୍ଟର, ନବରଙ୍ଗପୁରରେ 1150 ହେକ୍ଟର, ସୁବର୍ଣ୍ଣପୁରରେ 2000 ହେକ୍ଟର, ସୁନ୍ଦରଗଡ଼ରେ 3000 ହେକ୍ଟର, ଏହିପରି ସର୍ବମୋଟ 24150 ହେକ୍ଟର କୁ ଟାର୍ଗେଟ ରଖିକି ରାଜ୍ୟ ସରକାର ଆଗେଇ ନେଇଛନ୍ତି। ଏବଂ ଏହା ମାଧ୍ୟମରେ ଆମେ 483 କ୍ଲଷ୍ଟର ସୃଷ୍ଟି କରିପାରିବୁ। ଯେଉଁ ଗୋଟେ କ୍ଲଷ୍ଟରର ମିନିମମ୍ ଏରିଆ ହେଉଛି 50 ହେକ୍ଟର, ସେ ଅନୁସାରେ ସମଗ୍ର ଓଡ଼ିଶାରେ ଆମେ 483 କ୍ଲଷ୍ଟର ସୃଷ୍ଟି କରିବା ପାଇଁ ଚିନ୍ତା କରାଯାଇଛି।
1: ତେବେ ଏଇ ଯେଉଁ ପ୍ରାକୃତିକ କୃଷି ପାଇଁ ସରକାର କୃଷକମାନଙ୍କ ପାଇଁ ଆଉ କ'ଣ ସହାୟତା ରଖିଛନ୍ତି?
0: ଯଦି ଯେଉଁ ଚାଷୀ ଭାଇ ଏ ପ୍ରାକୃତିକ କୃଷିକୁ ଆପଣେଇବେ, ତାହେଲେ ଗୋଟେ ଏକ ପିଛା ଚାଷୀ ଭାଇଙ୍କୁ 4000 ଟଙ୍କା ପ୍ରୋତ୍ସାହନ ରଖିଛନ୍ତି ରାଜ୍ୟ ସରକାର। ଏବଂ ସର୍ବାଧିକ ଗୋଟେ ଚାଷୀ ଗୋଟେ ଏକର ପର୍ଯ୍ୟନ୍ତ କରିପାରିବ, ଯଦିଓ ତାର ଅଧିକ ଚାଷ ଜମି ଥିଲେ ମଧ୍ୟ ଗୋଟେ ଚାଷୀ ରାଜ୍ୟ ସରକାରଙ୍କ ଠାରୁ 1 ଏକର ପର୍ଯ୍ୟନ୍ତ କରି 4000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ପାଇପାରିବ। ଏବଂ ପ୍ରାକୃତିକ କୃଷି ପ୍ରମାଣୀକରଣ ପାଇଁ ଗୋଟେ ହେକ୍ଟର ପିଛା ରାଜ୍ୟ ସରକାର 2100 ଟଙ୍କା ଦେବେ ବୋଲି ଠିକ୍ କରିଛନ୍ତି। ଏବଂ କୃଷି ସଖୀମାନଙ୍କୁ ପ୍ରତି ମାସରେ ଯେଉଁମାନେ ଆୱାରନେସ୍ କ୍ରିଏଟ୍ କରିବେ, ମାନେ ପ୍ରାକୃତିକ କୃଷିକୁ ଆପଣେଇବା ପାଇଁ ଚାଷୀ ଭାଇଙ୍କୁ ଅବଗତ କରାଇବେ, ସେଇ କୃଷି ସାକ୍ଷୀ ବା CRP ମାନଙ୍କୁ ପ୍ରତି ଭିଲେଜରେ ପ୍ରତି ମାସରେ 5000 ଟଙ୍କା ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ଠିକ୍ କରିଛି।
1: ତେବେ ଡକ୍ଟର ମହାପାତ୍ର, ଆପଣ ଏଇଟା କହିଲେ ଯେ ପ୍ରାକୃତିକ କୃଷି ପାଇଁ ସରକାର କ'ଣ କ'ଣ କୃଷକମାନଙ୍କୁ ସହାୟତା ପ୍ରଦାନ କରିଛନ୍ତି, ତେବେ ଏହାର ମୂଳ ଲକ୍ଷ୍ୟ କ'ଣ ରହିଛି ସରକାରଙ୍କ?
0: ମୂଳ ଲକ୍ଷ୍ୟ ହେଉଛି ଯେ ପ୍ରକୃତି ଆଧାରିତ ସ୍ଥାୟୀ କୃଷିକୁ ପ୍ରୋତ୍ସାହନ ଦେବା। ଏଇଟା ଠିକ୍ ସେହିପରି ରାସାୟନିକ ସାର ବ୍ୟବହାର କରିବାନି, ରାସାୟନିକ କୀଟନାଶକ ବ୍ୟବହାର କରିବାନି, ପ୍ରକୃତି ଆଧାରିତ, ପ୍ରକୃତି ଉପରେ ଯାହା ଆମେ ପାଉଛେ ତାକୁ ନେଇକୁ ସ୍ଥାୟୀ କୃଷିକୁ ପ୍ରୋତ୍ସାହନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ବାହାରୁ କିଣାଯାଉଥିବା ଇନପୁଟ ଉପରେ ନିର୍ଭରତା ହ୍ରାସ କରିବା, ବାହାରୁ ଜଣେ କିଣିକି ଆଣିକି ଜମିରେ ପକାଇବ ସେଇଟାକୁ ଆମେ ହ୍ରାସ କରିବା, ତା ସହିତ ମାଟିର ସ୍ୱାସ୍ଥ୍ୟକୁ ଉନ୍ନତି କରିବା, ଦେଶୀ ପଦ୍ଧତି ବା ଦେଶୀ ଗାଈ ଆଧାରିତ ସମନ୍ୱିତ କୃଷି ପଦ୍ଧତିକୁ ଲୋକପ୍ରିୟ କରିବା। ଆମେ ଦେଖୁଛେ ଯେ ଦେଶୀ ଗାଈ ଆମର ଗାଁ ଗହଳି ମାନଙ୍କରେ ବହୁତ କମି କମି ଆସିଲାଣି, ତେଣୁ ସେ ଦେଶୀ ଗାଈ ଆଧାରିତ, ଦେଶୀ ଗାଈରେ ଆମେ ଯାହା ଗୋବର ପାଇବା, ଦେଶୀ ଗାଈର ଯାହା ଜିନିଷ ପାଇବା ତାକୁ ଆମେ ଏଇ କୃଷି ପଦ୍ଧତିକୁ ଆପଣେଇବା। ଏବଂ ତାର ଜିନିଷ ଯାହା କିଛି ବାହାରିଲା ଗୋବର ଆନୁଷଙ୍ଗିକ ଜିନିଷ ଆମେ ସେଇ ଚାଷ ଜମିରେ ପକାଇବା ଏବଂ ତା ସହିତ ସମନ୍ୱିତ କୃଷି ପଦ୍ଧତିକୁ ଆପଣେଇବା। ରସାୟନମୁକ୍ତ ଉତ୍ପାଦ ପାଇଁ ସହଜ ପ୍ରମାଣୀକରଣ ଓ ଜାତୀୟ ବ୍ରାଣ୍ଡ ଗଠନ କରିବା ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରସାୟନମୁକ୍ତ, ରସାୟନ ଜିନିଷ କୌଣସି ରହିବ ନାହିଁ। ଆମେ ବର୍ତ୍ତମାନ ଜାଣିଛେ ରାସାୟନିକ ଜିନିଷ ବ୍ୟବହାର କରିବା ଦ୍ୱାରା ପଞ୍ଜାବର ଅବସ୍ଥା ବହୁ ସାଂଘାତିକ ହୋଇଛି, କ୍ୟାନ୍ସର, ହାର୍ଟ ଆଟାକ୍, କିଡ଼ନି ଫେଲିଅର୍ ଏ ଯାବତୀୟ ରୋଗ ମନୁଷ୍ୟ ଉପରେ ପ୍ରଭାବ ବିସ୍ତାର କରୁଛି।
1: କହିବି ଯେ ଆପଣ ଯେଉଁ କହିଲେ ରାସାୟନିକ ଆମର ଅଧିକ ବ୍ୟବହାର ହେଉଛି, ପଞ୍ଜାବରେ କ୍ୟାନ୍ସର ସୃଷ୍ଟି ହେଉଛି, ଯେହେତୁ ପଞ୍ଜାବରେ ଆମର ବହୁତ ଗୁଡ଼ିଏ ପ୍ରକାର ଚାଷ କରାଯାଉଛି,
0: ନିଶ୍ଚିତ
1: ସେଠି କ୍ୟାନ୍ସର ହେବାର ମୁଖ୍ୟ କାରଣ କ'ଣ ରାସାୟନିକ ପ୍ରୟୋଗ ଦ୍ୱାରା ହିଁ ହେଉଛି କି?
0: ନିଶ୍ଚିତ ରୂପେ ଏହାର ଗୋଟେ ରାସାୟନିକ ସାର ବହୁଳ ଭାବରେ ଯଦି ଆମେ ମାଟିଟାକୁ ପରୀକ୍ଷା

0: ଆଲୋଚନା କଲୁ, ଆଉ ବିହନ ଆଣିଲୁ ସମବାୟ ସମିତି ମାଧ୍ୟମରେ, ଲୋକଙ୍କୁ ଦେଇକରି କରିଛୁ ଜମିରେ। ଆସନ୍ତା ଅମଳ ହେଲା ପରେ ଜଣାପଡ଼ିବ ଚାହିଦା କ'ଣ ଅଛି କ'ଣ ହେବ।
1: କେତେ ଜମିରେ ଚାଷ କରିଛନ୍ତି କଳା ଧାନ?
0: ଦେଖନ୍ତୁ, ଆମର ତ କୃଷକ ସମବାୟ ସମିତିର ସଭ୍ୟ 200 ଜଣ ଅଛୁ, କିନ୍ତୁ ସେଥିରେ 20 ଜଣ ସଭ୍ୟକୁ ନେଇ ଆମେ ଏ ଆଲୋଚନା ରଖିଛୁ। ପାଖାପାଖି 130 ଏକର 100 ଭରଣ ଜମିକୁ ଆମେ ଚଳିତ ବର୍ଷ କରିଛୁ ମ୍ୟାଡ଼ାମ।
1: 30 ଏକର କରିଛନ୍ତି, ହେଲେ 30 ଏକରରେ ଯେଉଁ କଳା ଧାନ କରିଛନ୍ତି, ଏ କଳା ଧାନ ଚାଷ କରିବା ପାଇଁ ହେଲେ ଆପଣ କେଉଁଠୁ ତାଲିମ ନେଇଥିବେ ତ?
0: ହଁ, ତାଲିମ ଆମେ ନେଇନାହୁଁ ଭଉଣୀ, ଆମେ ପଢ଼ିଛୁ ବିଭିନ୍ନ ପୁସ୍ତକରୁ ବା ବିଭିନ୍ନ ଆମ ସହିତ ଯେଉଁ କୃଷି ଅଧିକାରୀମାନେ ଥିଲେ, ଆମର ନିମାଇ ଚରଣ ଦାସ ଆଉ ଆମର କାଳୀପ୍ରସାଦ ସାହୁ, ଏଭଳି ଅଫିସରମାନଙ୍କ ସହିତ ଆମେ ଯେତେବେଳେ ପାଠ ପଢ଼ିଲା ବେଳେ ଇଣ୍ଟରାକ୍ସନରେ ଥିଲୁ, ସେହି ସମୟରୁ ଆମେ ଚାଷ ପ୍ରତି ଆଗ୍ରହୀ ଥିଲୁ। ସେମାନଙ୍କଠୁ ଶୁଣିଥିଲୁ ଯେ ଚାଷରେ ଅଧିକ ଲାଭବାନ ହେବା ହେଲେ ଏଭଳିଆ ଧାନ ଅଛି, କାର୍ଯ୍ୟକ୍ଷମ କରିପାରିନଥିଲୁ। ହେଲେ ଏବେ ଯେତେବେଳେ ସୁଯୋଗ ପାଇଲୁ, କାହିଁକି ଆକୁ ହାତ ଛଡ଼ା କରିବୁ ବୋଲି ଆମେ ବିନା ତାଲିମରେ ଆକୁ କରିଦେଇଛୁ, ଜାଣିନୁ ଆର ପରବର୍ତ୍ତୀ ସମୟରେ କ'ଣ ହେବ।
1: ଆଚ୍ଛା, ଯେତେବେଳେ ଆପଣ ଏବେ ବିନା ତାଲିମରେ କରିଛନ୍ତି, ଅମଳ ମଧ୍ୟ ପାଇଛନ୍ତି, ତ ମାନେ ଯେଉଁ ଆମର ଯେଉଁ ପାରମ୍ପରିକ ଧାନ ଯେଉଁ ପୂଜା ମସୁରୀ ଆଉ ଜଗନ୍ନାଥ ଗୁଡ଼ା ସବୁ କରୁଥିଲେ, ପାରମ୍ପରିକ ଧାନଠୁ କଳା ଧାନର ଉତ୍ପାଦନଟା କେମିତି ଅଧିକ ଆସୁଛି ନା ନାହିଁ?
0: ବହୁତ ବଢ଼ିଆ ପ୍ରଶ୍ନ ଭଉଣୀ। ପ୍ରଥମ କଥା ଅଛି, ଆମର ଯେଉଁ ପାରମ୍ପରିକ ଧାନ କଥା କହୁଛନ୍ତି, ପୂଜା ମସୁରୀ ଆପଣଙ୍କର ଜଗନ୍ନାଥ ବା ଯାହା ଯାହା କିଛି, ତ ସେଇଟା ଆମେ ଉତ୍ପାଦନ କରିଛୁ।

0: ଠୁ କଳା ଧାନର ଉତ୍ପାଦନଟା କେମିତି ଅଧିକ ଆସୁଛି ନା ନାହିଁ?
1: ବହୁତ ବଢ଼ିଆ ପ୍ରଶ୍ନ ଭଉଣୀ। ପ୍ରଥମ କଥା ଅଛି, ଆମର ଯେଉଁ ପାରମ୍ପରିକ ଧାନ କଥା କହୁଛନ୍ତି, ପୂଜା ମସୁରୀ ଆପଣଙ୍କର ଜଗ

0: ପ୍ରଚୁର ପରିମାଣରେ ନଦୀରେ ମଧ୍ୟ ଅଳ୍ପ ଅଳ୍ପ କରିକି ଆମେ ଦେଇଛୁ। ଦେଖିବା ଆର ପରବର୍ତ୍ତୀ ସମୟରେ କ'ଣ ଅଛି, କିପରି ହେବ, ଆମେ ଅପେକ୍ଷାରେ ଅଛୁ। ଯେତେବେଳେ ମୁଁ କରିଥିଲି ମୋତେ ଲାଭବାନ ଏଇଥିପାଇଁ ହେଲା ବୋଲି କହିବି ଯେ କେବଳ ଗୋଟିଏ ଭରଣ ଜମି କରିଥିଲି, ଗୋଟିଏ ଭରଣ ଜମିରୁ ମାତ୍ର ପାଞ୍ଚ ବସ୍ତା ଧାନ ଆଦାୟ କରିଥିଲି। ପାଞ୍ଚ ବସ୍ତା ଧାନକୁ ମୁଁ ନିଜେ ଚାଉଳ କରି ମୋ ପରିବାରରେ ଖାଇବା ପାଇଁ ବ୍ୟବହାର କରିଥିଲି। ଯେତେବେଳେ ଅନୁଭବ କରି ଆର ବହୁତ ଉପାଦେୟ ଗୁଣ ଅଛି, ତାକୁ ପରବର୍ତ୍ତୀ ସମୟରେ ଡିସେଣ୍ଟ୍ରାଲାଇଜ୍ କରିବା ପାଇଁ ବୋଲି ଚିନ୍ତନ କଲି।
1: ଆଚ୍ଛା, ଯେତେବେଳେ କଳା ଧାନଟା ଆପଣ ଖାଇଲେ, ଏ ଯେଉଁ ସାଧାରଣ ଆମେ ଭାତ ଖାଉଛନ୍ତି ତା ତୁଳନାରେ ଆର ସ୍ୱାଦ କିପରି?
0: ଆମେ ଏଇଟା ତ ପ୍ରଥମ କଥା ଯେ ମେଡିସିନାଲ ରାଇସ୍, ଏଣ୍ଟି ଆପଣଙ୍କର ଯେଉଁଟା ସୁଗର ଫ୍ରି ରାଇସ୍ କୁହାଯାଏ। ସ୍ୱାଦ ଦୃଷ୍ଟିରୁ ଯେହେତୁ ଆପଣଙ୍କର ଦୀର୍ଘ ଦିନ ଭଳି ଜିଭା ଅଭ୍ୟାସ ହେଇଯାଇଛି ଆମର ନର୍ମାଲ ରାଇସ୍ ଚାଉଳ ସହିତ, ତ ସେଇ ଟେଷ୍ଟକୁ ଏଇ ଟେଷ୍ଟ ସମ୍ପୂର୍ଣ୍ଣ ଅଲଗା ଅଛି। ଇଏ ଟିକେ କଡ଼କ ରହିବ, ଆର ହାଇ ଫାଇବର, ରିଚ୍ ଫାଇବର ଅଛି ଏଥିରେ, ରିଚ୍ କ୍ୟାଲସିୟମ୍ ଅଛି, ପ୍ଲସ୍ ଆଇରନ୍ ଅଛି। ତେଣୁକରି ଆର ଇନଟେକ୍ କେପାବିଲିଟି, ଆମେ ଯାହା ଖାଦ୍ୟ ଖାଇବା ପ୍ରଚୁର ମାତ୍ରାରେ ଖାଇପାରିବା ନାହିଁ। ତ ଆମେ ନର୍ମାଲ ରାଇସ୍ ଯଦି ଗୋଟେ ପରିବାରରେ ଏକ କିଲୋ ବ୍ୟବହାର ହୁଏ, ତାହେଲେ ସେଇ ପରିବାର ଆଗକୁ ଅଧା କିଲୋ ବ୍ୟବହାର କରିବା ନିତାନ୍ତ ଆବଶ୍ୟକତା ଅଛି। ଆଉ ଯେହେତୁ ଆର ମିନେରାଲ୍ସ ଅଧିକ ଅଛି, ଆର ରେସିପି ସିଷ୍ଟମ୍ ଅଲଗା ଅଛି। ଆପଣ ଯେଉଁ ପ୍ରଶ୍ନ ପଚାରିଲେ, ସ୍ୱାଦ ଦୃଷ୍ଟିରୁ ଇଏ ଅଲଗା ରହିବ, ଆପଣ ଆକୁ ଖାଇଲେ ହିଁ ଜାଣିପାରିବେ। ଆଉ ମୋର ଅନୁଭୂତି ହେତୁରୁ ସ୍ୱାଦ ଦୃଷ୍ଟିରୁ ଯଦିଓ କଡ଼କ ଅଛି, କିନ୍ତୁ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ବହୁତ ଲାଭଦାୟକ ଅଛି।
1: ହଁ, ତେବେ ଯେତେବେଳେ ଆପଣ ଏଇଟା କଲେ, ବିହନ ତ ଆପଣ ସମବାୟ ସମିତିରୁ ଆଣିଲେ ବୋଲି କହୁଥିଲେ, ଏବେ ଯେଉଁ ଚାଷୀମାନେ କରିବେ, ଆଉ 20 ଜଣ ଚାଷୀ ଆପଣଙ୍କ ସହିତ ମିଶିଛନ୍ତି କରିବା ପାଇଁ, ସେମାନଙ୍କ ପାଇଁ ବିହନ କେଉଁଠୁ ଆଣିବେ?
0: ଦେଖନ୍ତୁ, ଆମେ ତ ଯେତେବେଳେ ଆଣିଥିଲୁ ବିହନ କିଲୋ 300 ଟଙ୍କାରେ ଆଣିଥିଲୁ, ତ ଯେହେତୁ ଆମେ ପ୍ରଡ଼କ୍ସନ୍ କଲୁ, ଆମେ ପ୍ରଡ଼କ୍ସନ୍ କରିବା ପରେ ଦେଖିଲୁ ଯେ ଏଇଟା ନିହାତି ଚାଷୀଙ୍କୁ ଆବଶ୍ୟକତା ଅଛି, ତା ପାଇଁ ଲିମିଟେଡ୍ ମାତ୍ରାରେ ବିହନ ଅଛି, ମାତ୍ର କହିବାକୁ ଗଲେ 200-300 କେଜି। ଯାହା ପ୍ରଡ଼କ୍ସନ୍ ହେଇଥିଲା ତାକୁ ଆମେ ମାର୍କେଟକୁ ପଠାଇଦେଲୁ, ଯେଉଁଟାକି ନାଇଜେରିଆ ଗଲା, ଆଉ ପଇସା ବର୍ତ୍ତମାନ ଯାଏ ଆସିନାହିଁ କହିଲେ ଚଳେ। କିନ୍ତୁ ଚାଷୀ ଭାଇମାନେ ପରବର୍ତ୍ତୀ ସମୟରେ କରିବା ପାଇଁ ଆମେ ଯେଉଁ ମଗେଇଥିଲୁ 300 ଟଙ୍କାରେ, ଆମେ ଯେହେତୁ ପ୍ରଡ଼କ୍ସନ୍ କଲୁ, ଆମେ ଲିମିଟେଡ୍ 100 ଚାଷୀକୁ 150-200 ଟଙ୍କାରେ ବିହନ ଦେବା ପାଇଁ ବୋଲି ପ୍ରସ୍ତୁତ ଅଛୁ, ଯଦି ଆବଶ୍ୟକତା ମନେ କରନ୍ତି।
1: ତେବେ ପ୍ରଧାନ ବାବୁ, ଆପଣ ଯେଉଁ କଳା ଧାନ କଥା କହିଲେ, ଏଇଟା କଳା ଧାନର ଯେମିତି ଆମର ମାନେ ପ୍ରତିଦିନ ଆମେ ଖାଇବା ଧାନରେ ବିଭିନ୍ନ ଭେରାଇଟି ଅଛି, ବିଭିନ୍ନ ନାଁ ଅଛି, କଳା ଧାନର ବି ସେମିତି କ'ଣ ବିଭିନ୍ନ ଭେରାଇଟି ଅଛି କି, ମାନେ ଭିନ୍ନ ଭିନ୍ନ ପ୍ରକାର?
0: ନିଶ୍ଚିତ ମ୍ୟାଡ଼ାମ, ତ ଆକୁ ଅନୁଶୀଳନ ଆମେ ଅଧ୍ୟୟନରୁ ଜାଣିପାରିଲୁ ଯେ ଜାଣିଛୁ 20 ପ୍ରକାର କଳା ଧାନ ଅଛି।
1: 20 ପ୍ରକାର?
0: 20 ପ୍ରକାର କଳା ଧାନ ଅଛି। ତ 20 ପ୍ରକାର କଳା ଧାନ ତାଙ୍କର ଜାତି ଅନୁସାରେ, ଏଇଟାକୁ ପ୍ରଥମ କଥା ଅଛି ଆନସିଏଣ୍ଟ ଚାଇନା ବ୍ୟବହାର କରୁଥିଲେ। ଆନସିଏଣ୍ଟ ଚାଇନାର ଇଏ ପ୍ରଚୁର ମାତ୍ରାରେ ବ୍ୟବହାର କରୁଥିଲେ, କାରଣ ହେଲା ସେମାନଙ୍କର ବ୍ୟବହାର ଅନୁସାରେ ଆକୁ ଫର୍ବିଡେନ୍ ରାଇସ୍ କୁହାଯାଉଥିଲା। ଫର୍ବିଡେନ୍ ରାଇସ୍ ଅର୍ଥାତ୍ ଅଫ୍ ଲିମିଟ୍, ଅଫ୍ ଲିମିଟ୍ ମାନେ ଆର ଅଧିକ ମାତ୍ରାରେ ଆର କେପାସିଟି ନଥିଲା, ମାନେ ଗଚ୍ଛିତ ନଥିଲା, ଆର ଅର୍ଥ କେବଳ
1: ଚାଇନାରୁ କଳା ଧାନର ଉତ୍ପାଦନଟା କେମିତି ଅଧିକ ଆସୁଛି ନା ନାହିଁ?
0: ବହୁତ ବଢ଼ିଆ ପ୍ରଶ୍ନ ଭଉଣୀ। ପ୍ରଥମ କଥା ଅଛି, ଆମର ଯେଉଁ ପାରମ୍ପରିକ ଧାନ କଥା କହୁଛନ୍ତି, ପୂଜା ମସୁରୀ ଆପଣଙ୍କର ଜଗମ
1: ପାଇଁ ବହୁତ ସୁନ୍ଦର ଭାବରେ ବାର୍ତ୍ତା ରଖିଲେ କଳା ଧାନର ଉପାଦେୟତା ଆଉ କଳା ଧାନର ଚାଷ ପ୍ରଣାଳୀ।
0: ଚାଇନାର ରୟାଲ ଫ୍ୟାମିଲି ଆକୁ ବ୍ୟବହାର କରୁଥିଲେ,
1: ମାନେ ଧନୀ ଶ୍ରେଣୀର
0: ଲୋକ ବ୍ୟବହାର କରୁଥିଲେ, ଯାହା ଅଧ୍ୟୟନରୁ ଜଣାପଡ଼ୁଛି।
1: ଯାହା ହଉ ପ୍ରଧାନବାବୁ, ଆପଣ ଆଜି ଆମର କିଷାନ ମାଇ କାର୍ଯ୍ୟକ୍ରମ ପାଇଁ ବହୁତ ସୁନ୍ଦର ଭାବରେ ବାର୍ତ୍ତା ରଖିଲେ କଳା ଧାନର ଉପାଦେୟତା ଆଉ କଳା ଧାନର ଚାଷ ପ୍ରଣାଳୀ।

ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ। ସ୍ୱତନ୍ତ୍ର ଭାରତ ଶୁଣିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ।